ଆକାଶବାଣୀ ବାରିପଦା ଆଜି ମଙ୍ଗଳବାର 1948 ଶତାବ୍ଦୀର ଜ୍ୟେଷ୍ଠ ବାର ଦିନ ତଦନୁସାରେ ଇଂରାଜୀ 2026 ମସିହା ଜୁନ୍ ମାସର 2 ତାରିଖ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ସମାଜରେ ଆମେ ବହୁ ପ୍ରକାର ମନୁଷ୍ୟଙ୍କୁ ଦେଖୁ, ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆମ ମନ ମିଶେ ତ ଆଉ କେତେକଙ୍କ ସହିତ ଆମ ମନ ମିଶେ ନାହିଁ। ଫଳରେ ମନ ମିଶୁନଥିବା ଲୋକ ଆମର ଶତ୍ରୁ ବୋଲି ଧାରଣା ହୁଅନ୍ତି। ସେମାନଙ୍କୁ ଦେଖିଲେ ଆମ ଭିତରେ ଏକ ଅସୂୟା ଭାବ ଜାଗ୍ରତ ହୁଏ। ଏହିପରି ଘଟଣା ଆମ ଜୀବନରେ ଅନେକ ଆସେ। ତେବେ ମୁଖ୍ୟ କଥାଟି ହେଉଛି, ମଣିଷ ଭିତରେ ଏପରି ଭାବ କାହିଁକି ଆସେ? ଜଣେ ମଣିଷ ଅନ୍ୟକୁ ଭଲ ପାଇପାରେ ନାହିଁ କାହିଁକି? ଗୋଟିଏ ମନ ସହିତ ଆଉ ଗୋଟିଏ ମନ ନ ମିଶିବାର କାରଣ କ'ଣ? ଦାର୍ଶନିକମାନେ କହନ୍ତି, ମନୁଷ୍ୟ ସାଧାରଣତଃ ତିନି ପ୍ରକାରର। ପ୍ରତ୍ୟେକ ପ୍ରକାରର ମନୁଷ୍ୟ ସମଜାତୀୟ ମନୁଷ୍ୟଙ୍କୁ ଭଲ ପାଆନ୍ତି ଆଉ ସେମାନଙ୍କ ସହିତ ଭଲ ଭାବରେ ଭାବର ଆଦାନ ପ୍ରଦାନ କରନ୍ତି। ପ୍ରଥମ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ପଶୁ ଜୀବନଧାରୀ, ଦ୍ୱିତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ନୈତିକ ଜୀବନଧାରୀ ଏବଂ ତୃତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯୋଗ ଜୀବନଧାରୀ। ପ୍ରଥମ ଶ୍ରେଣୀର ମନୁଷ୍ୟମାନେ ଈଶ୍ୱର ବିଶ୍ୱାସ, ଜାଗଯଜ୍ଞ, ଧର୍ମାନୁଷ୍ଠାନ, ପରୋପକାର, ସେବା ଧର୍ମଠାରୁ ଦୂରେଇ ରହନ୍ତି। ସେମାନଙ୍କୁ କେବଳ ନିଜର ସ୍ୱାର୍ଥ ହିଁ ଦୃଷ୍ଟିଗୋଚର ହୁଏ। ପଶୁ ଯେପରି ନିଜର ସ୍ୱାର୍ଥରେ ମାତିଥାଏ, ସେହିପରି ପଶୁ ଜୀବନଧାରୀ ମନୁଷ୍ୟମାନେ ନିଜର ସୁଖ ସୁବିଧାକୁ ଲକ୍ଷ୍ୟ କରି ଜୀବନ ଅତିବାହିତ କରନ୍ତି। ଆବଶ୍ୟକ ସ୍ଥଳେ ବିନା କାରଣରେ ଅନ୍ୟର ଅନିଷ୍ଟ କରିବାକୁ ବି ପଛାନ୍ତି ନାହିଁ। ଈଶ୍ୱରଙ୍କ ସେବା ପୂଜାକୁ ପଛରେ ପକାଇ ବିଷୟ ଭୋଗ

ମାତି ଯାଆନ୍ତି ଏମାନେ। ପଶୁ ଜୀବନଧାରୀ ମନୁଷ୍ୟମାନଙ୍କର ଶେଷ ଗତି ହେଉଛି ନର୍କ। ଏମାନେ ଜୀବନର ଅନ୍ତକାଳରେ ନର୍କ ଯନ୍ତ୍ରଣା ହିଁ ଭୋଗିଥାନ୍ତି। ପଶୁ ଜୀବନଧାରୀ ମନୁଷ୍ୟମାନେ ଅର୍ଥ ପଛରେ ଧାଇଁ ଧାଇଁ ପରର ଉପକାର କରନ୍ତି ନାହିଁ, କାହାକୁ ଦୁଃଖରେ ସୁଖରେ ପଦେ ହେଲେ କଥା କହନ୍ତି ନାହିଁ। ପରିଣତ ବୟସରେ ପହଞ୍ଚି କାହାରି ସହିତ ପଦେ କଥା ହେବାକୁ ଚାହିଁଲା ବେଳେ ତାଙ୍କ ସହିତ କେହି ମଧ୍ୟ କଥା ହେବାକୁ ରାଜି ହୁଅନ୍ତି ନାହିଁ। ଶେଷ ଜୀବନ ଏକାନ୍ତରେ କଟିଥାଏ, କାହାରି ସାହାଯ୍ୟ ମଧ୍ୟ ମିଳିନଥାଏ। ଦ୍ୱିତୀୟ ପ୍ରକାର ଲୋକମାନେ ହେଉଛନ୍ତି ନୈତିକ ଜୀବନଧାରୀ ମନୁଷ୍ୟ। ଏମାନେ ସମାଜର କିଛି ନୀତି ନିୟମ ରହିଛି ବୋଲି ଜାଣନ୍ତି ଆଉ ସେହି ଅନୁସାରେ ଚଳନ୍ତି ମଧ୍ୟ। ନୈତିକ ଜୀବନଧାରୀମାନେ ଶାସ୍ତ୍ରକୁ ମାନନ୍ତି, ଭଗବାନଙ୍କୁ ମାନନ୍ତି, ବିଭିନ୍ନ ଧର୍ମାନୁଷ୍ଠାନ ପାଇଁ ତଥା ଜନମଙ୍ଗଳକର କାର୍ଯ୍ୟ ପାଇଁ ସାହାଯ୍ୟ ସହଯୋଗ କରନ୍ତି। ନିଜର ସୁଖ ଚାହିଁବା ସହିତ ଅନ୍ୟମାନଙ୍କର ସୁଖ ମଧ୍ୟ ଏମାନେ ଚାହିଁଥାନ୍ତି। ସମାଜର ମଙ୍ଗଳ କରିବା ଏମାନଙ୍କର ଲକ୍ଷ୍ୟ। ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚିବାର ଅଧିକାର ପ୍ରଦାନ କରିବା ହେଉଛି ନୈତିକ ଜୀବନଧାରୀ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ। ସଂସାରରୁ ସୁଖ ଖୋଜିବା, ଏହି ସୁଖକୁ ପୁଣି ଈଶ୍ୱରଙ୍କ ଦ୍ୱାରା ପ୍ରାପ୍ତ ହେଉଛି ଜାଣିବା ଏବଂ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବିଷୟରୁ ସୁଖ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ଲୋକମାନେ ପୂଜାର୍ଚ୍ଚନା କରିଥାନ୍ତି। ଅନ୍ତିମ ସମୟରେ ଏମାନଙ୍କୁ ସ୍ୱର୍ଗ ସୁଖ ପ୍ରାପ୍ତି ହୁଏ। ପୁଣ୍ୟ ଶେଷ ହେଲେ ପୁନର୍ବାର ଫେରିଆସନ୍ତି ମାତୃଗର୍ଭକୁ। ତୃତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯୋଗ ଜୀବନଧାରୀ ମନୁଷ୍ୟ। ଯେଉଁମାନେ ଯୋଗ ସାଧନା କରନ୍ତି, ଗୁରୁଙ୍କ ଉପଦେଶ ଅନୁସାରେ ଅନୁଶାସିତ ହୋଇ ପରମାର୍ଥ ମାର୍ଗୀ ହୋଇ ଆସନ, ପ୍ରାଣାୟାମ, ଯୋଗ ସାଧନ କରି ନିଜର ଇନ୍ଦ୍ରିୟଗଣକୁ ଦମନ କରନ୍ତି। ଅନ୍ତରିନ୍ଦ୍ରିୟ ଯଥା ମନ, ବୁଦ୍ଧି, ଚିତ୍ତ, ଅହଙ୍କାରକୁ ସମ ଦ୍ୱାରା ଆୟତ୍ତ କରି ଧୈର୍ଯ୍ୟବାନ ହୁଅନ୍ତି। ଦୁଃଖ ବା ସୁଖରେ ଅଧୀର ବା କାତର ହୁଅନ୍ତି ନାହିଁ। ଆଜ୍ଞା ଚକ୍ରରେ ମନ, ପବନ ଓ ବୃତ୍ତିକୁ ସ୍ଥିର କରି ସ୍ଥିତ ପ୍ରଜ୍ଞ ହୋଇଯାଆନ୍ତି। ସର୍ବଦା ପରମ ପୁରୁଷଙ୍କ ପ୍ରତି ଲକ୍ଷ୍ୟ ଥାଏ ଏମାନଙ୍କର। ଆଧ୍ୟାତ୍ମିକ ଜଗତର ଚରମ ସୀମାରେ ପହଞ୍ଚିଥିବା ବ୍ୟକ୍ତିଙ୍କୁ ଲୋକମାନେ ମହାପୁରୁଷ ବା ମହାମାନବ ବୋଲି ଅଭିହିତ କରିଥାନ୍ତି। ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଏମାନଙ୍କର ସାଧନା ମୂଳତଃ ଏମାନେ ଜଗତର କଲ୍ୟାଣ କଲା ପରି ଜଣାନଗଲେ ମଧ୍ୟ ସୂକ୍ଷ୍ମରେ ଏହି ଯୋଗ ଜୀବନଧାରୀ ମନୁଷ୍ୟଙ୍କର ପ୍ରଭାବ ପଡ଼େ। ନିଜକୁ ପରମାତ୍ମାଙ୍କ ସହିତ ବିଲୀନ କରିବା ସହିତ ତ୍ରିବିଧ ଦେହବନ୍ଧନରୁ ମୁକୁଳି ଯାଆନ୍ତି। ଯୋଗ ଜୀବନଧାରୀ ମନୁଷ୍ୟମାନେ ପ୍ରାଣପ୍ରୟାଣ ସମୟରେ ଦେହବନ୍ଧନକୁ ଛିନ୍ନ କରି ଶେଷରେ ବ୍ରହ୍ମରନ୍ଧ୍ର ମଧ୍ୟ ଦେଇ ପ୍ରାଣତ୍ୟାଗ କରନ୍ତି, ଯାହାଫଳରେ ପୁନର୍ବାର ଆଉ ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ନ୍ତି ନାହିଁ।

ଶୁଣିଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଅସୀମାନନ୍ଦ ସରସ୍ୱତୀ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲି ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତରା ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବନାନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁଭାଷ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଆଖୁ ଚାଷ କରାଯାଇଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସର ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସଅଳ କାଣ୍ଡବିନ୍ଧା ପୋକର ଦମନ ପାଇଁ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରମା ଜାପାନିକମ୍ ଅବଲମ୍ବନ କରନ୍ତୁ, କିମ୍ବା ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ କିମ୍ବା ପ୍ରୋଫେନୋଫସ 500 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସୁବିଧା ଥିଲେ ପତ୍ର ଉପରେ ଦାନାଦର ଔଷଧ ପ୍ରୟୋଗ କରିପାରିବେ। ଜଳସେଚନର ସୁବିଧା ଥିଲେ ପନିପରିବା ଯଥା କଖାରୁ ଜାତୀୟ ଫସଲ ଓ ଭେଣ୍ଡି ଆଦି ସଅଳ ବୁଣି ଦିଅନ୍ତୁ। ଶୀଘ୍ର ବୁଣିବା ଫଳରେ ବର୍ଷା ଆରମ୍ଭ ହେବା ବେଳକୁ ଗଛଗୁଡ଼ିକ ଭଲ ବଢ଼ିଯାଇଥିବ। ଏହାଦ୍ୱାରା ବର୍ଷାରେ ଗଛଗୁଡ଼ିକ ନଷ୍ଟ ହେବ ନାହିଁ, ରୋଗପୋକ ଲାଗିବାର ଆଶଙ୍କା କମ୍ ରହିବ ଏବଂ ଆପଣମାନେ ପନିପରିବା ଚାଷରୁ ଅଧିକ ଅର୍ଥ ପାଇପାରିବେ। ବାଇଗଣ ଓ ଟମାଟୋ ତଳି ପାଇଁ ତଳିଘେରା ପ୍ରସ୍ତୁତ କରି ବିହନ ବୁଣି ଦିଅନ୍ତୁ। ସଅଳ ଲଗାଯାଇଥିବା ମକା 3-4 ସପ୍ତାହର ହୋଇଗଲେ କୋଡ଼ାଖୋସା କରି ଘାସ ବଛାବଛି କରି 16 କିଲୋଗ୍ରାମ ଯବକ୍ଷାର୍ଜନ ସାର ପ୍ରୟୋଗ କରନ୍ତୁ। ଏହି ମାସର ଶେଷ ସପ୍ତାହରେ ବୁଣିବା କାର୍ଯ୍ୟ ଶେଷ କରନ୍ତୁ। କମ୍ପୋଜିଟ୍ କିସମ ଯଥା ନବଜୋତ, ବିଜୟ, ଶକ୍ତି, ଡେକାନ 107 ଓ ଡେକାନ 109 ବ୍ୟବହାର କରନ୍ତୁ। ପାଗ ଦେଖି ରାଶିବିହନକୁ ଧାଡ଼ିରେ ବୁଣନ୍ତୁ। ଉନ୍ନତ ଅଧିକ ଅମଳକ୍ଷମ କିସମ ଯଥା ପ୍ରାଚୀ, ନିର୍ମଳା, କନକ, କାଳିକା, ବିନାୟକ ଆଦି କିସମ ଚୟନ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନକୁ 3 ଗ୍ରାମ ହିସାବରେ ଥିରାମରେ ବିଶୋଧନ କରନ୍ତୁ। ଶେଷଓଡ଼ ଚାଷବେଳେ ବିହନ ବୁଣିବା ପୂର୍ବରୁ ଏକର ପ୍ରତି 5 କିଲୋଗ୍ରାମ ଯବକ୍ଷାର୍ଜାନ ଏବଂ 8 କିଲୋଗ୍ରାମ ଫସ୍ଫରସ୍ ଓ 8 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ।

0: ପନିପରିବା ତଳିପଟାଳିରେ ସାର ପ୍ରୟୋଗ ପୂର୍ବରୁ ତଳିପଟାଳିକୁ ସ୍ୱଚ୍ଛ କରି ଢାଙ୍କି ଚତୁଃପାର୍ଶ୍ୱ ନିବୁଜ କରି ଦୁଇ ଦିନ ଛାଡ଼ିଦେଇ ସୂର୍ଯ୍ୟାଲୋକ ଦ୍ୱାରା ଏହାକୁ ବିଶୋଧିତ କରନ୍ତୁ। ତଳିପଟାଳିକୁ କାର୍ବେଣ୍ଡାଜିମ୍ 2 ଗ୍ରାମକୁ 1 ଲିଟର ପାଣିରେ ବିଶୋଧନ କରିଦିଅନ୍ତୁ କିମ୍ବା 3-5% ଫର୍ମାଲିନ୍ ଦ୍ରବଣ ସିଞ୍ଚନ କରି ସ୍ୱଚ୍ଛ ଜରିରେ ଘୋଡ଼ାଇବାର 4-5 ଦିନ ପରେ ବିହନ ବୁଣନ୍ତୁ। ଏହା ପରିବର୍ତ୍ତେ ତଳିପଟାଳି ଉପରେ ଶୁଖିଲା ଘାସ ରଖି ପୋଡ଼ିଦେଲେ ମଧ୍ୟ ମାଟି ବିଶୋଧିତ ହୋଇଥାଏ। ତଳିଘେରରୁ ପାଣି ନିଗେଡ଼ିଯିବା ପାଇଁ ପଟାଳି ମଝିରେ ନାଳିର ବ୍ୟବସ୍ଥା କରନ୍ତୁ। ପନିପରିବା ତଳିଘେରା ପ୍ରସ୍ତୁତ ହୋଇଗଲା ପରେ ମାଟିର 2 ଇଞ୍ଚ ବ୍ୟବଧାନରେ ଗାର ଟାଣି ମଞ୍ଜିକୁ ଗୋଟି ଗୋଟି କରି ଧାଡ଼ିରେ ବୁଣନ୍ତୁ। ତା ଉପରେ ଶୁଖିଲା ଗୁଣ୍ଡମାଟି ଘୋଡ଼ାଇ ଦିଅନ୍ତୁ ଓ ନଡ଼ା କିମ୍ବା ଶୁଖିଲା ପାଳ ଘୋଡ଼ାଇ ଦେଲେ ଶୀଘ୍ର ଗଜା ହୋଇଥାଏ। ମଞ୍ଜିଗୁଡ଼ିକୁ ଲଗାଇବା ପୂର୍ବରୁ କିଲୋ ପ୍ରତି 2 ଗ୍ରାମ ବାବିଷ୍ଟିନ୍ ବା 3 ଗ୍ରାମ ଥିରାମ ମିଶାଇ ବିଶୋଧନ କରି ଲଗାନ୍ତୁ। ପନିପରିବା ତଳିଘେରାରେ ସଦାସର୍ବଦା ଝରାରେ ପାଣି ଦିଅନ୍ତୁ। ଟାଣ ଖରା ଓ ବର୍ଷା ଦାଉରୁ ଛୋଟ ଚାରାକୁ ରକ୍ଷା କରିବା ପାଇଁ ପଟାଳିକୁ ଜରି ଘର ମଧ୍ୟରେ କରନ୍ତୁ। ବାଇଗଣ, ବିଲାତି ବାଇଗଣ ଓ ଲଙ୍କା ଇତ୍ୟାଦି ଫସଲର ଚାରା ଉତ୍ତାରି ଲଗାଯାଉଥିବା ବେଳେ କଖାରୁ ଜାତୀୟ ଫସଲଗୁଡ଼ିକୁ ସିଧାସଳଖ ମୂଳ ଜମିରେ ଲଗାନ୍ତୁ। ପନିପରିବା ଚାଷ ସମୟରେ ତଳିଘେରା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମାଟିକୁ ଗୁଣ୍ଡ ଚାଷ କରି ସେଥିରୁ ଘାସଲଟା ଆଦି ବାଛି 1 ମିଟର ଓଷାର 3 ମିଟର ଲମ୍ବ ଓ 12-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। ପ୍ରତି ତଳିଘେରାରେ 5 ଝୁଡ଼ି ସଢା ଗୋବର ଖତ ବା କମ୍ପୋଷ୍ଟକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ। ଏଥିସହ 150 ଗ୍ରାମ ସୁପର ଫସ୍ଫେଟ୍ ପ୍ରୟୋଗ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ଗରମ ଗୁଳୁଗୁଳି ଅନୁଭୂତ ହେବ। ଏହା ସହିତ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବା ସହିତ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଦ୍ୱୟରେ ଅରେଞ୍ଜ ଆଲର୍ଟ ରହିଛି ଏବଂ ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ 6:55 ସଂସ୍କୃତର ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
2: प्रधानमन्त्री नरेन्द्रमोदी म्यान्मारदेशस्य राष्ट्रपतिः यू मिन आङ्ग लाइङ इत्येषश्च ह्यः नवदिल्ल्यां द्विपक्षीयोपवेशनं कृतवन्तौ। उभयोः मध्ये ऐतिहासिक सभ्यतागत सम्बन्धान् इतोपि सुदृढीकर्तुं वार्ता अभवत्। संवादे म्यान्मार भारतदेशयोः मिथः सुरक्षां सम्पर्कं च समेत्य देशद्वयोः सम्बन्धानां समेऽपि पक्षाः चर्चिताः। उपवेशनस्यानन्तरं विदेश सचिवः विक्रम मिसरी अवोचत् यत् देशद्वयेन विदेश व्यवहार विकास शिक्षा स्वास्थ्यादि विषयेषु कार्याचरणाय साहमत्यं प्रकटितम्।
3: दोनों पक्षों ने अपने सुरक्षा हितों के प्रतिकूल गतिविधियों के लिए क्षेत्र के दुरुपयोग को रोकने के महत्व पर बल दिया। कुल मिलाकर राष्ट्रपति की इस यात्रा ने दोनों पक्षों के दीर्घकालिक साझेदारी को और गहरा करने तथा क्षेत्र में पारस्परिक लाभ, विकास और समृद्धि के लिए मिलकर काम करने की साझा प्रतिबद्धता की एक बार फिर पुष्टि की है।
4: ग्रोथ एंड प्रॉस्पेरिटी इन द रीजन।
2: राष्ट्रपतिः द्रौपदी मुर्मुः अवदत् यत् भारतस्य नेबरहुड फर्स्ट, एक्ट ईस्ट, महासागरादि नीतिषु म्यान्मार देशः महत्वपूर्णः सहभागी अस्ति। ह्यः राष्ट्रपति भवने म्यान्मार देशस्य राष्ट्रपत्युः यू मिन आङ्ग लाइङ वर्यस्य स्वागतं कुर्वन्ती राष्ट्रपतिः मुर्मुः अवदत् यत् उभयोः देशयोः मध्ये पुरातनाः सम्बन्धाः सन्ति। राष्ट्रपतिः अवदत् यत् म्यांमार देशः भारतस्य दक्षिण पूर्व एशिया देशस्य प्रवेशद्वारः अस्ति।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25 ପ୍ରଚାର କରିବୁ ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ, 8:15 ଗୀତାଞ୍ଜଳି। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ଝୁମର ସଙ୍ଗୀତ, ପରିବେଷଣ କରିଛନ୍ତି ଶିଳ୍ପୀ ସନ୍ତୋଷ କୁମାର ବସା ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6:00 ଯୁବବାଣୀ, 6:30 ସୂଚନା ଏବଂ ସମ୍ବାଦ କାର୍ଯ୍ୟକ୍ରମ, ରାତି 7:00 ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କୋଲଗୀତ, 7:30 ଚାଷବାସ, ରାତି 8:00 ହିନ୍ଦୀ କଥାଚିତ୍ରର ଗୀତ, 8:30 ପ୍ରକୃତି ଏବଂ ପରିବେଶ କାର୍ଯ୍ୟକ୍ରମ, ରାତି 8:40 ପ୍ରଚାର କରିବୁ କାର୍ଯ୍ୟକ୍ରମ ଗୀତ ଅତୀତ, 10:30 ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆଜିର କାର୍ଯ୍ୟସୂଚୀ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ସହ ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ 471 ମିଲିୟନ ଟନ୍ ଖଣିଜ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ 46,000 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏହି ଅବସରରେ ଓଡ଼ିଶାରେ ନିଲାମ ହୋଇଥିବା ଖଣିଜ ବ୍ଲକ୍ଗୁଡ଼ିକର ଜଙ୍ଗଲ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଖଣି କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ଜବରଦଖଲରୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଜମିର ସୁରକ୍ଷା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଗବେଷଣା, ନବସୃଜନ, ଶିଳ୍ପ ସହଭାଗିତା, ଡିଜିଟାଲ୍ ରୂପାନ୍ତରଣ ଏବଂ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀରେ 24ତମ ଲୋକମେଳା ଓ 17ତମ ଜାତୀୟ କୃଷିମେଳାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ଲୋକସଂସ୍କୃତି, ଆଦିବାସୀ ପରିଚୟ ଓ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏହିଭଳି ଜାତୀୟ ମେଳା ଗୁରୁତ୍ୱ ବହନ କରେ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ

0: ହେବାକୁ ଥିବା ଏହି ମେଳାରେ ଦେଶର 25 ରାଜ୍ୟର ପ୍ରାୟ 700 ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଦୁଗ୍ଧ ଦିବସ ଅବସରରେ କଟକ ଜିଲ୍ଲାର ଅରିଲୁସ୍ଥିତ ଓମ୍ଫେଡ୍ ଡାଏରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବା ସହ ଗାଈ ଓ ମଇଁଷି ପାଳନ ପାଇଁ 70% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ପରିଗଣନା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ସୁଦ୍ଧା 25,23,974 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। 45,255 ଜଣ ବୁଥସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ 33,026 ଜଣ ବୁଥସ୍ତରୀୟ ଏଜେଣ୍ଟ ଭୋଟରମାନଙ୍କୁ ଫର୍ମ ପୂରଣ ଓ ଦାଖଲ କରିବାରେ ସହାୟତା କରୁଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମସଭାରେ ତୃଣମୂଳ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆଭିମୁଖ୍ୟ ତଥା କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ 3 ନୂଆ ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ 13 ଧାନ ସଂଗ୍ରହ କେନ୍ଦ୍ରରେ ଏପର୍ଯ୍ୟନ୍ତ 394 ଜଣ ଚାଷୀଙ୍କଠାରୁ 20,715 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ପବିତ୍ର ଧାର୍ମିକ ସ୍ଥଳ ସୀତାକୁଣ୍ଡରେ 103 ବିଏସ୍ ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମା' ରାମାୟଣମ୍ମା ଠାକୁରାଣୀ ଯାତ୍ରାରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ବଞ୍ଚିବା ପାଇଁ ସାବଧାନତା ଅବଲମ୍ଭନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ସାମୂହିକ ପ୍ରୟାସ ଓ ସଚେତନତା ମାଧ୍ୟମରେ ସମସ୍ତେ ସୁରକ୍ଷିତ ରହିପାରିବେ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 5 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଫିଟ୍ ରହିବାର ମନ୍ତ୍ର ଯୋଗ କହିଛନ୍ତି ସମୀର କୁମାର ସମାଦାର।
2: ଯୋଗ କହିଲେ ସାଧାରଣତଃ ଆମେ ବ୍ୟାୟାମ ବା ଶାରୀରିକ ଗଠନ ଶୈଳୀକୁ ବୁଝିଥାଉ, ଏପରି ଭାବିବା ଉଚିତ ନୁହେଁ। ଯୋଗ କହିଲେ ନିଜେ ନିଜକୁ ଜାଣିବା ବା ନିଜର ମନକୁ ଜାଣି ନିଜ ନିୟନ୍ତ୍ରଣ ମଧ୍ୟରେ ରଖିବା, ତତ୍ ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଜ୍ଞାନକୁ ଉଦ୍ରେକ କରିବା, ଯାହା ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ନିଜ ଶରୀର ଏବଂ ମାନସିକ ଅବସ୍ଥା ଫିଟ୍ ରହିଥାଏ। ମନ ଯାହା ସଦାସର୍ବଦା ଚଳଚଞ୍ଚଳ ଏବଂ ଏହା କେବେ ହେଲେ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହିପାରେ ନାହିଁ, ତେଣୁ ସର୍ବପ୍ରଥମେ ନିଜର ମନକୁ ଏକାଗ୍ର କରାଇବା ପାଇଁ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ଆପଣ ଯେକୌଣସି ସ୍ଥାନରେ ସୁଖାସନରେ ବସି ନିଜର ଆଙ୍ଗୁଳି ଏବଂ ଗୋଡ଼କୁ ଛନ୍ଦି କରି ଆଖିକୁ ବନ୍ଦ କରିଦିଅନ୍ତୁ ଏବଂ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରଥମେ ବିଭିନ୍ନ ବିଚାର ନିଜ ମନ ମଧ୍ୟରେ ଆସିବ, କିନ୍ତୁ ଆପଣ କେବଳ ନିଜର ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରିବେ। ଏହି ପ୍ରଣାଳୀ ବାରମ୍ବାର କରିବା ଦ୍ୱାରା ଗୋଟିଏ ସମୟ ଆସେ ଯେଉଁଥିରେ ଆପଣ ମନ ଏବଂ ବିଚାର ଶୂନ୍ୟ ହୋଇଯିବେ। ଠିକ୍ ସେହି ସମୟରେ ବିଶ୍ୱଶକ୍ତି ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରେ, ଏହାକୁ ଧ୍ୟାନ କୁହାଯାଏ। ଏହା ଅତ୍ୟନ୍ତ ସହଜ ଏବଂ ସରଳ। ଯେପରି କୁହାଯାଏ ଧୀର ପାଣି ପଥର କାଟେ, ଠିକ୍ ସେହିପରି ଆପଣ ଧୀରେ ଧୀରେ ନିଜର ଉପଲବ୍ଧି ବୁଝିପାରିବେ ଏବଂ ଉପକାରିତା ନିଜ ଶରୀର ଏବଂ ମନ ମଧ୍ୟରେ ଅନୁଭବ କରିପାରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏହା ଅଭ୍ୟାସ କରନ୍ତୁ। ଆପଣଙ୍କର

0: ଅନୁଭବ ନିଜସ୍ୱ ଏବଂ ଏହାକୁ ହୃଦୟଙ୍ଗମ କରିବା ଏବଂ ଏହାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିବାକୁ ହେଲେ ଦୈନନ୍ଦିନ ବିଶ୍ରାମ ଯିବା ପୂର୍ବରୁ ଏବଂ ସକାଳେ ଶଯ୍ୟା ତ୍ୟାଗ କରିବା ପରେ ବ୍ରାହ୍ମ୍ୟ ମୁହୂର୍ତ୍ତରେ କଲେ ଏହାର ଉପକାରିତା ବିଶେଷ ଭାବରେ ପାଇଥାଉ। କାର୍ଯ୍ୟରେ ଏକାଗ୍ରତା, ବୁଦ୍ଧିର ବିକାଶ ଏବଂ ଶରୀର କୁଶଳତା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଏହା ଯୁବା ଅବସ୍ଥାଠାରୁ ପ୍ରୟାସ କଲେ ନିଜର ମାନସିକ ସନ୍ତୁଳନ ଏବଂ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ଆପଣ ଯେତେବେଳେ ଧ୍ୟାନ ଦ୍ୱାରା ବା ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସ ଦ୍ୱାରା ମନରେ ଏକାଗ୍ରତା ଆଣିଥାନ୍ତି, ତାହା ଆପଣଙ୍କୁ ଶରୀର ଗଠନରେ ସାହାଯ୍ୟ କରେ। ସୁସ୍ଥ ଶରୀର ଗଠନ ପାଇଁ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବା ସମୟରେ ଏକାଗ୍ରତା ଅବଲମ୍ବନ କରନ୍ତୁ ଏବଂ ଅନୁଭବ କରନ୍ତୁ ଆପଣଙ୍କ ଶରୀର ଏହାକୁ କିପରି ଗ୍ରହଣ କରୁଛି। କାରଣ ଶରୀର ସାଧାରଣତଃ କଫ, ପିତ୍ତ ଏବଂ ବାତ ପ୍ରକୃତିର, ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କ ଶରୀର ମଧ୍ୟରେ କିପରି ଅନୁଭବ ହେଉଛି ଏବଂ ଏହା କିପରି ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ତାହା ଆପଣ ନିଜେ ହିଁ ଜାଣିପାରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମେ କ'ଣ ଗ୍ରହଣ କରୁଛୁ ବା କେଉଁ ଖାଦ୍ୟ ଶରୀର ମଧ୍ୟକୁ ପ୍ରବେଶ କରୁଛି ଏବଂ ଏହା ଶରୀର ମଧ୍ୟରେ କି ପ୍ରଭାବ ପକାଉଛି ଏବଂ ଏହି ଖାଦ୍ୟ ମାନସିକ ଏବଂ ଶାରୀରିକରେ କି ପରିବର୍ତ୍ତନ ଘଟୁଛି ତାହା ଖୁବ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁ ବ୍ୟସ୍ତ ଏବଂ ବିବ୍ରତ ହେବାର ଆଦୌ ଆବଶ୍ୟକତା ନାହିଁ, କାରଣ ଶରୀର ଆପଣଙ୍କର, ତେଣୁ ଶରୀର ପ୍ରତି ଧ୍ୟାନ ରଖିବା ଦାୟିତ୍ୱ ମଧ୍ୟ ଆପଣଙ୍କର। କୌଣସି କାର୍ଯ୍ୟ ଧୀରେ ଧୀରେ ସମ୍ଭବ ହୋଇଥାଏ ଯଦି ଚିନ୍ତାଧାରାରେ ପରିବର୍ତ୍ତନ ହୁଏ। ଯଦି ଆପଣ ନିଜ ଶରୀରକୁ ଭଲ ପାଉଥିବେ ତେବେ ନିଶ୍ଚୟ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଯେପରି ସାଧାରଣ ନିଶ୍ୱାସ ଏବଂ ପ୍ରଶ୍ୱାସ ମାଧ୍ୟମରେ ଆପଣଙ୍କ ମନ ଏବଂ ଶରୀର ନିଜର ନିୟନ୍ତ୍ରଣାଧୀନ ହୁଏ, ଠିକ୍ ସେହିପରି ଦୈନନ୍ଦିନ କିଛି ସମୟ ପୁସ୍ତକ ପାଠ କଲେ ନିଜର ଜ୍ଞାନ ଅଭିବୃଦ୍ଧି ହୁଏ। ନିଜର ଜ୍ଞାନକୁ ଦୈନନ୍ଦିନ ତର୍ଜମା କରିବା ଉଚିତ, କୌଣସି ତର୍କ ମାଧ୍ୟମରେ ନୁହେଁ, ନିଜର ଆତ୍ମଜ୍ଞାନର ଉଦ୍ରେକ କରିବାରେ। ସଦାସର୍ବଦା ଉନ୍ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ବିଷୟକୁ ଗ୍ରହଣ କରିବାର ମାନସିକତା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ନିହିତ ରହିବା ଉଚିତ। ଏହାଦ୍ୱାରା ପରସ୍ପର ସହିତ ସୁସମ୍ପର୍କ ଏବଂ ଆନ୍ତରିକତା ଗଢ଼ି ଉଠେ।
1: ଆମର ଶାସ୍ତ୍ରୀ ଶୁଣିଲେ ଫିଟ୍ ରହିବାର ମନ୍ତ୍ର ଯୋଗ, ଏ ସମ୍ପର୍କରେ ଆଲୋଚନା କଲେ ସମୀର କୁମାର ସମାଦାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଗତ ଆର୍ଥିକ ବର୍ଷରେ 19,00,000 ଟନ୍‌କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ, ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ, ଏବଂ 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାନମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ଦେଶ ବହୁଦିନରୁ ରହିଥିବା ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ମ୍ୟାନମାରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $2 ବିଲିୟନ୍ରୁ ଅଧିକ ହୋଇଥିବା ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହୋଇଛି। ଅଧିକାଂଶ ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ବେଳେ ଅଳ୍ପ କିଛି ପ୍ରସଙ୍ଗ ଉପରେ ଏବେ ମଧ୍ୟ ସହମତି ନେଇ ପ୍ରସ୍ତୁତି ଚାଲିଛି।

ପ୍ରଥମ ପର୍ଯ୍ୟାୟ ଆଲୋଚନାକୁ ସମ୍ପୂର୍ଣ୍ଣ ଚୂଡ଼ାନ୍ତ କରିବା ପାଇଁ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜିଠାରୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଉଥିବା ବେଳେ ଆମେରିକା ଦଳର ନେତୃତ୍ୱ ନେଉଛନ୍ତି ବ୍ରେଣ୍ଡନ୍ ଲିଞ୍ଚ। ଗତ ଫେବୃୟାରୀ 3 ତାରିଖରେ ଉଭୟ ପକ୍ଷ ପ୍ରଥମ ପର୍ଯ୍ୟାୟ ଆଲୋଚନା ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଥିଲେ। ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ କରିବା, ବଜାର ପ୍ରବେଶ, ଶୁଳ୍କମୁକ୍ତ ପଦକ୍ଷେପ, ବାଣିଜ୍ୟ, ନିବେଶ ଆଦି ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଅଧିକ ସୁଦୃଢ଼ କରିବା ନେଇ ପ୍ରସ୍ତାବ ରହିଛି। ଭାରତ ଓ ଆମେରିକା ଗତ ଫେବୃୟାରୀ 7 ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନାର ରୂପରେଖ ପ୍ରସ୍ତୁତି ନେଇ ବାଣିଜ୍ୟ ଚୁକ୍ତିନାମା ଭାବେ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ବାରାଣସୀରେ ଆସନ୍ତା 4 ଓ 5 ତାରିଖ 2 ଦିନ ଧରି ଦ୍ୱିତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ସଚିବ ବିବେକ ଅଗ୍ରୱାଲ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ଭିତ୍ତିଭୂମି ବିକାଶ ତଥା ସାଂସ୍କୃତିକ ସହଯୋଗ ଆଦି ପ୍ରସଙ୍ଗ ଆଧାରରେ ଏହି 2 ଦିନିଆ ବୈଠକ ଅନୁଷ୍ଠିତ ହେବ। ଶ୍ରୀ ଅଗ୍ରୱାଲ କହିଛନ୍ତି ଏହି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଆଲୋଚନା ସୃଜନଶୀଳ ଅର୍ଥନୀତି ଏବଂ କୃତ୍ରିମ ବୁଦ୍ଧିମତା, ଐତିହ୍ୟ ସୁରକ୍ଷା, ସଂସ୍କୃତି ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବ। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଧାରିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲି ପୁରୀଠାରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର 12 ବର୍ଷ ପୂରଣ କରିବା ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ବିଜେପି ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ତଥା ସାଂସଦ ଡକ୍ଟର ସମ୍ବିତ ପାତ୍ର କହିଛନ୍ତି ମୋଦି ସରକାରଙ୍କ 12 ବର୍ଷର ସେବା, ସାଂଗଠନିକ କାର୍ଯ୍ୟ ଏବଂ ସମାଜର ବିଭିନ୍ନ ବର୍ଗରେ ଦଳର ଆଭିମୁଖ୍ୟକୁ ପ୍ରଚାର ଓ ପ୍ରସାର କରିବା ନେଇ ଭବିଷ୍ୟତ ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଛି। ସେ କହିଛନ୍ତି 12 ବର୍ଷ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଛି। ବିଜେପି ଏବଂ ଏନ୍ଡିଏକୁ 22ଟି ରାଜ୍ୟରେ ସରକାର ଗଠନ ମାଧ୍ୟମରେ ସେବା ପ୍ରଦାନ କରିବା ପାଇଁ ଜନସାଧାରଣ ସୁଯୋଗ ଦେଇଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 19 ଲକ୍ଷ ଟନ୍ରୁ ଅଧିକ ହୋଇଛି। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି ଜୱାହର କହିଛନ୍ତି ଏ କ୍ଷେତ୍ରରେ 73,890 କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି। ସାମ୍ପ୍ରତିକ ବିଶ୍ୱ ବଜାର ପରିସ୍ଥିତି ନେଇ ଆହ୍ୱାନ ସତ୍ତ୍ୱେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଉଭୟ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ଏପର୍ଯ୍ୟନ୍ତ ରେକର୍ଡ ପରିମାଣ କାରବାର ହୋଇଛି। ଏହି ସମୟ ମଧ୍ୟରେ ଆମେରିକା ଓ ଚୀନ ଭାରତୀୟ ସାମୁଦ୍ରିକ ଖାଦ୍ୟ ପ୍ରମୁଖ ଆମଦାନୀକାରୀ ଭାବେ ଉଭା ହୋଇଛନ୍ତି। ଦୁଇ ଦେଶକୁ 49,000 କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ଶ୍ରୀ ଜହାୱାର କହିଛନ୍ତି। ବରଫ ଦ୍ୱାରା ସଂରକ୍ଷିତ ବା ଫ୍ରୋଜେନ୍ ମାଛ ରପ୍ତାନୀ ମାଧ୍ୟମରେ ଭାରତ 5,658 କୋଟିରୁ ଅଧିକ ଆୟ କରିଛି ବୋଲି ଶ୍ରୀ ଜହାୱାର ସୂଚନା ଦେଇଛନ୍ତି। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଇରାନ ଚେତାବନୀ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେରୁଟ୍ର ଦକ୍ଷିଣ ଉପନଗର ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଏହା କହିଛନ୍ତି। ସେ କହିଛନ୍ତି ଲେବାନନର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ବନ୍ଦ କରିବା ଆମେରିକା ସହିତ ହେବାକୁ ଥିବା ଚୁକ୍ତିନାମାରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ଅଞ୍ଚଳରେ ଆକ୍ରମଣ ଏହି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଶ୍ରୀ ଅର୍ଘାଚି ସତର୍କ କରାଇଛନ୍ତି। ପୂର୍ବରୁ ଶ୍ରୀ ନେତାନ୍ୟାହୁ କହିଥିଲେ ଇରାନ ସମର୍ଥିତ ହିଜବୁଲ୍ଲା ଦ୍ୱାରା ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ବିରୁଟ୍ର ଦାହିହ ଅଞ୍ଚଳରେ ଆତଙ୍କବାଦୀ ଅଞ୍ଚଳକୁ ଲକ୍ଷ୍ୟ ରଖି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଶ୍ରୀ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିଙ୍କ ସହ ଇତିମଧ୍ୟରେ ଆଲୋଚନା କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ ଏବଂ ହିଜବୁଲ୍ଲା ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ବିରୁଟ୍କୁ ସୈନ୍ୟ

0: ପଠାଇବା ନିଷ୍ପତ୍ତିରୁ ଇସ୍ରାଏଲ ଓହରି ଯାଇଛି। ହିଜବୁଲ୍ଲା ମଧ୍ୟ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଆଧାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଗରିବ ଚାଷୀ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ଏଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ପ୍ରୟାସ ନେଇ ଉପସ୍ଥାପନା ପ୍ରସ୍ତୁତ କରୁଛି। ଆଜି ମହିଳା ଶକ୍ତିକରଣ କ୍ଷେତ୍ର ଉପରେ ସୂଚନା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟସେବା ଶିକ୍ଷା ନିଯୁକ୍ତି ସୁଯୋଗ ଆର୍ଥିକ ସମାବେଶ ଏବଂ ମହିଳା ନେତୃତ୍ୱାଧୀନ କ୍ଷେତ୍ରରେ ଦେଶରେ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ବ୍ୟବସାୟ ଆରମ୍ଭ ଏବଂ ବନ୍ଧକମୁକ୍ତ ଋଣ ପ୍ରଦାନ ମହିଳାଙ୍କୁ ଅଧିକ ସୁଦୃଢ଼ କରିପାରିଛି। ଗତ 3 ମାର୍ଚ୍ଚ ସୁଦ୍ଧା ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ 40 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଲକ୍ଷପତି ଦିଦି କାର୍ଯ୍ୟକ୍ରମ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ସହିତ ମହିଳା ଆତ୍ମନିର୍ଭର ଏବଂ ସମାବେଶୀ ଅର୍ଥନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଜାପାନର କାକାମିଗାହାରାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 4-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଚାଇନିଜ୍ ତାଇପେଇକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ଶୀର୍ଷ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 2026 ଏସୀୟ କ୍ରୀଡ଼ା ପୂର୍ବରୁ 22 ଜଣ ରୋୱର୍ସକୁ ଟାର୍ଗେଟ୍ ଅଲମ୍ପିକ୍ସ ପୋଡିୟମ୍ ସ୍କିମ୍ ଟପ୍ସ ବିକାଶ ଗୋଷ୍ଠୀରେ ସାମିଲ କରାଯାଇଛି। 6ଟି ଡଙ୍ଗାରେ ସେମାନେ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଏହି ବର୍ଗରେ ଦେଶର ଉପସ୍ଥିତିକୁ ପ୍ରସ୍ତୁତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ା ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ରୋଇଂ ପାଇଁ ନିଜର ପ୍ରସ୍ତୁତି କରିବେ ବୋଲି ମନ୍ତ୍ରଣାଳୟ କହିଛି। ଖେଳାଳିଙ୍କ ମଧ୍ୟରେ କେତେଜଣ 2030 ଭାରତରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଶିଳ୍ପମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ ଏବଂ 18 ବର୍ଷର କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଆରମ୍ଭ କରୁଛୁ ସାନ୍ତାଳିଆ କଳା କାର୍ଯ୍ୟକ୍ରମ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନା ଭାଦୁଚରଣ ହାସ୍ତା।

0: ଏଡ଼ିଶା ସଗୁରୁଛୁ ସାନ୍ତାଳି ଏକଲା କାର୍ଯ୍ୟକ୍ରମକୁ ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନା ଭାଦୁଚରଣ ହାସ୍ତା। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ସଞ୍ଜୀବ ଗାଇଛନ୍ତି ମନୋଜ ବାଦଲଙ୍କ ରଚନାରୁ।
1: आरती टुडुआर सावतेन को सेरेंग पे आज।

RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍‌ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍‌ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍‌ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍‌ଲାଇନ୍ ମୋଡ୍‌ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍‌ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଏମିତି ଦିନେ ଚାଲୁ ଚାଲୁ ଭେଟି ହବ ତମ ସାଥିରେ ଜଣାନଥିଲା ମତେ, ଜଣାନଥିଲା ଅଚିହ୍ନା ପରିଚିତ ମଣିଷଟି ହୋଇଯିବ ଏତେ ଆପଣାର। ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିଛି ତମେ ଆସିଲା ପରେ।

0: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।
5: ତୁମେ ସାଥୀ, ତୁମେ ପ୍ରୀତି, ତୁମେ ଜୀବନର ହୀରା ମୋତି, ତୁମେ ମୋ ମନ ଆକାଶେ ଅଙ୍କା, ଇନ୍ଦ୍ରଧନୁର ସାତ ରଙ୍ଗ।

ଅନ୍ଧାରରେ ଆଲୁଅ ପରି ଝଡ଼ ମଧ୍ୟରେ ବତୀଘର ପରି ନିଦାଘ ଖରା ପରେ ଶୀତଳ ବର୍ଷାର ଧାରା ପରି ତମ ଆଗମନ ମୋ ଜୀବନେ।

0: ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ ର ମୂଲ୍ୟ ବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍‌ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ, ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟ ବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11 ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟ ବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ, ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା?
1: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
1: ଚାଲ।
5: ନୂଆ ରଙ୍ଗ ନୂଆ ଢଙ୍ଗ।

0: ନୂଆ ଦିଗ ଦେଇଛ ତୁମେ ଜୀବନକୁ, ଡେଣା ଦେଇଛ ଉଡ଼ିବାକୁ, ସ୍ୱପ୍ନରେ ସମ୍ଭାବନାରେ ଭରିଦେଇଛ ଏ ଜୀବନର ସବୁତକ ଶୂନ୍ୟ ସ୍ଥାନକୁ।
1: ତାହେଲେ ତ ବଢିଆ କଥା।
2: ହଁ ଆଜ୍ଞା,
3: ହଲମାର୍କ ଗହଣା କିଣନ୍ତୁ, ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437।

ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 12:00। ଆରମ୍ଭ

ଶୁଣୁଥିଲେ ଝୁମର ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଶିଳ୍ପୀ ସନ୍ତୋଷ କୁମାର ବସା ଏବଂ ସାଥୀ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଭଉଣୀ, ଆଜି ଗାଁଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏଠି ଗଢ଼ି ଉଠିଛି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ। ଏହି ଗୋଷ୍ଠୀ ମାଧ୍ୟମରେ ଆମର ମହିଳାମାନେ ବିଭିନ୍ନ କାମ କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଆଜି ଜଣେ ଭଉଣୀଙ୍କର କଥା କହିବୁ, ଯିଏକି ପେସାରେ ଜଣେ ଶିକ୍ଷୟିତ୍ରୀ ଥିଲେ। ସେ କାର୍ଯ୍ୟରୁ ଅବସର ନେବା ପରେ ମଧ୍ୟ ଘରେ ଆରିସା ପିଠା ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ବିଭିନ୍ନ ମେଳା ଯାନିଯାତ୍ରାମାନଙ୍କରେ ବିକ୍ରି କରିବା ସହିତ ସେଥିରୁ ବେଶ କିଛି ଉପାର୍ଜନ କରିପାରୁଛନ୍ତି। ଏପରିକି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏ ଦିଗରେ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ଆଜି ଆସନ୍ତୁ ତାଙ୍କୁ ଭେଟିବା, ସେ ହେଲେ ସୁଲୋଚନା ସ୍ୱାଇଁ। ଶ୍ରୋତା ଭଉଣୀ, ଆଜି ଆମ ସହିତ ଅଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଲୋଚନା ସ୍ୱାଇଁ। ଆସନ୍ତୁ ତାଙ୍କ ସହିତ କିଛି ଆଲୋଚନା କରିବା। ଆପଣ ତ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, କେବେଠାରୁ ଅବସର ନେଲେଣି?
1: ଏପ୍ରିଲ ମାସ 2021ରୁ ଅବସର ନେଇସାରିଲି।
0: ଆପଣଙ୍କୁ କାହିଁକି ଶିକ୍ଷକତା କରିବା ପାଇଁ ଇଚ୍ଛା ହେଲା?
1: ବହୁତ ପିଲା, ଛୋଟ ପିଲାମାନଙ୍କୁ ଆମେ ମଣିଷ କରିପାରିବୁ, ଭଲ ଶିକ୍ଷା ବୁଦ୍ଧି ଦେଇପାରିବୁ, ସେଇଥିପାଇଁ ଦୁନିଆ ସମାଜରେ ବଡ଼ ମଣିଷ କରି ଗଢ଼ିପାରିବୁ, ସେଇଥିପାଇଁ ବହୁତ ଆଗ୍ରହ ହେଲା।
0: ମାନେ ପିଲାମାନଙ୍କୁ ପାଠ ପଢ଼େଇବାକୁ ବୋଧେ ଆପଣଙ୍କୁ ଭଲ ଲାଗେ, ସେଥିପାଇଁ ଆପଣ ଶିକ୍ଷକତା କରୁଥିଲେ?
1: ହଁ।
0: ତେବେ ଆପଣ ମାନେ ବିବାହ ପୂର୍ବରୁ ଶିକ୍ଷକତା କରୁଥିଲେ ନା ପରେ କଲେ?
1: ନାଇଁ, ବିବାହ ପରେ ମୁଁ ଶିକ୍ଷକତା କଲି। ବିବାହ ପୂର୍ବରୁ ମୁଁ ସିଟି ପାସ୍ କରିସାରିଥିଲି, ଆଉ ତାପରେ ବିବାହ ହେଲା। ବିବାହ ପରେ ମୋର ଗୋଟିଏ ଝିଅ ହେଇସାରିଲା ପରେ ମୁଁ ଶିକ୍ଷକତା କଲି।
0: ଗୋଟେ ପଟେ ପରିବାରର ଜଞ୍ଜାଳ, ଆର ପଟେ କର୍ମକ୍ଷେତ୍ର, କେମିତି ଆପଣ ଦୁଇଟି ଭିତରେ ସାମଞ୍ଜସ୍ୟ ରକ୍ଷା କରିପାରୁଥିଲେ? ପୁଣି ଘରେ ଶାଶୁ ଶ୍ୱଶୁର ଥିବେ, ଛୋଟ ପିଲା, ସ୍ୱାମୀ ବି ଅଛନ୍ତି, କ'ଣ କେମିତି କଲେ ସେ ବିଷୟରେ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ମୁଁ ସକାଳୁ ଶୀଘ୍ର ଉଠେ, ଉଠିଲା ପରେ ମୋର ନିତ୍ୟକର୍ମ ସାରି ତାପରେ ଘରର ରୋଷେଇବାସ କରେ, ତା ସହିତ ମଝିରେ ଛୁଆଙ୍କର ଯତ୍ସେବା କରି ରୋଷେଇବାସ ସାରି ଶାଶୁ ଶ୍ୱଶୁରଙ୍କୁ ଖାଇବା ପିଇବାକୁ ଦେଇ ତାପରେ ମୁଁ 9:30 ଖଣ୍ଡେ ଭିତରେ ମୋର ସ୍କୁଲକୁ ବାହାରିଯାଏ। ସ୍କୁଲରେ ଛୁଆଙ୍କ ସହିତ ପାଠ ପଢ଼େଇ 4:00 ବେଳେ ଆମ ସ୍କୁଲ ଛୁଟି ହେଲେ ମୁଁ 4:00 ଆସି 4:30 ବେଳେ ଘରେ ପହଞ୍ଚିଯାଏ। ଘରେ ପହଞ୍ଚିବା ସମୟରେ ଯାହା ପଡ଼ିଥାଏ, ପୁଣି ଦିନ ସାରା ଯେଉଁ ବାସନକୁସନ ଶାଶୁ ଶ୍ୱଶୁର ଖାଇଥାନ୍ତି, ଛୁଆ ଖାଇଥାଏ, ଯାହା ପଡ଼ିଥାଏ ତାକୁ ସବୁ ସଫାସଫି କରେ, କରିକାରିକି ତାପରେ ସନ୍ଧ୍ୟା ଦିଏ। ସନ୍ଧ୍ୟା ଦିଆ ପରେ ପୁଣି ଲାଗିପଡ଼େ ରାତି ପାଇଁ, ରୋଷେଇ ପାଇଁ ଲାଗିପଡ଼େ।
0: ଆଜ୍ଞା, ଆପଣ ଯେଉଁ ପିଲାମାନଙ୍କୁ ପାଠ ପଢ଼ାଉଥିଲେ, ଅତି ଛୋଟ ଛୋଟ ପିଲା, କେମିତି ସେମାନଙ୍କୁ ବୁଝେଇକିରି ପାଠ ପଢ଼ାନ୍ତି?
1: ତାଙ୍କୁ ହସ ଖେଳ ମାଧ୍ୟମରେ, ଚିତ୍ର ମାଧ୍ୟମରେ, ଗଳ୍ପ ମାଧ୍ୟମରେ ତାଙ୍କୁ ଆଗ୍ରହ କରେଇକି ତା ସହିତ ଶିକ୍ଷା ଦିଆଯାଉଥିଲା। ଏବେ ଆମର ସରକାର କରିଦେଇଛନ୍ତି ଆନନ୍ଦମୟ ଶିକ୍ଷା କରିଥିଲେ, ସେତେବେଳେ ଗୀତ ମାଧ୍ୟମରେ ଆଉ ଖେଳ ମାଧ୍ୟମରେ ମଧ୍ୟ ପାଠ ଚାଲିଛି।
0: ଆପଣ କହିଲେ ଯେ ଗୀତ ମାଧ୍ୟମରେ, ଚିତ୍ରାଙ୍କନ ମାଧ୍ୟମରେ, ଗପ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ, କ'ଣ ସବୁ ଗପ କହୁଥିଲେ?
1: ଗପ କହୁଥିଲେ ଛୋଟ ପିଲାମାନଙ୍କୁ, ଏଗୁଡ଼ା କୁହାଯାଉଥିଲା ଲୋଭି କୁକୁର, ଚତୁର କୁଆ, ପ୍ରଥମ ଦ୍ୱିତୀୟ ଛୋଟ ପିଲାମାନଙ୍କୁ ଏଗୁଡ଼ା କୁହାଯାଏ। ଆଉ ବଡ଼ ପିଲାମାନଙ୍କୁ ତାଙ୍କ ଅନୁସାରେ ଯେଉଁ ପ୍ରକାର ଗପ, ତାଙ୍କ ବହି ବିଷୟରେ ଯେଉଁ ଗପ ଗୁଡ଼ା ଥାଏ, ତା ଦେହରେ ବହି ଆଜିକାଲି ସବୁ ବହିରେ ଦିଆଯାଇଛି ଗଳ୍ପ ଆକାରରେ, ସେଗୁଡ଼ା ସବୁ ଆମେ ପଢ଼େଇ ତାଙ୍କୁ ବୁଝେଇକି କହିଦେଉଥିଲୁ, କହିକିନା ତା ସହିତ ପଢ଼ାଉଥିଲୁ। ଏବେ ସବୁ ବହିରେ ବାହାରି ଯାଇଛି ଛୁଆଙ୍କର ସବୁ ଗଳ୍ପ ମାଧ୍ୟମରେ, ଛୋଟ ଛୋଟ ଗପ ମାଧ୍ୟମରେ ଛୁଆ ପାଠ ପଢ଼ିବେ, ପ୍ରଥମ ଦ୍ୱିତୀୟ ଗୁଡ଼ା ବେଶୀ ଏଗୁଡ଼ାକ ସବୁ ହେଇଛି। ଆଉ ଚିତ୍ର ମାଧ୍ୟମରେ ମଧ୍ୟ ଚିତ୍ର ଦେଖେଇ ସେଇ ଉପରେ,
0: ଏ ଯେ ଅତି ଛୋଟ ଛୋଟ ପିଲା ତାଙ୍କର ସେମାନେ ଦୁଷ୍ଟାମି ମଧ୍ୟ କରୁଥିବେ, ସେମାନଙ୍କୁ କେମିତି ସମ୍ଭାଳନ୍ତି?
1: ତାଙ୍କୁ ବୁଝେଇ ଦିଆଯାଏ, ତାଙ୍କୁ ଆଜିକାଲି ତ ପିଲାଙ୍କୁ ମାଡ଼ ନାହିଁ, ଶାସନ କରାଯାଉନି, କେବଳ ବାହାରେ କଳେ ବୁଝେଇ ବୁଝେଇ ତାଙ୍କ ଭିତରେ ସମାଧାନ କରିଦିଆଯାଏ। ଆଉ ଏମିତି କରିବନି, ଏଇଟା ଖରାପ କାମ, ଏମିତି ଦୁଷ୍ଟାମି ହେବାଟା ଭଲ ପିଲା ନୁହେଁ, ଏଇ ଭାବରେ ତାଙ୍କୁ ବାରମ୍ବାର।

0: ବୁଝେଇକି ତାଙ୍କୁ ସମାଧାନ କରିକି ମିଶେଇକି ଚଳେଇବାକୁ ପଡେ।
1: ଆପଣ ତ ଜଣେ ଶିକ୍ଷୟିତ୍ରୀ ଥିଲେ, ତ ଆପଣଙ୍କ ଦୃଷ୍ଟିରେ ଶିକ୍ଷାର ମୂଲ୍ୟବୋଧକୁ ଆପଣ କେତେ ବୁଝିଛନ୍ତି?
0: ଶିକ୍ଷା ଏକ ଜୀବନ ପ୍ରକ୍ରିୟା।
1: ଆଚ୍ଛା,
0: ଆକୁ ଆମେ ସବୁବେଳେ ଶିକ୍ଷା ଦ୍ୱାରା ମଣିଷ ବଡ଼ ମଣିଷ ହେଇପାରେ, ତା ଜୀବନରେ ଉନ୍ନତି କରିପାରେ, ତେଣୁ ଆମେ ସେଥିପାଇଁ ଶିକ୍ଷାଟାକୁ ଜୀବନର ସବୁକିଛି ତା ଶିକ୍ଷା ଦ୍ୱାରା ସେ ପାଇପାରେ।
1: ଝିଅଟିଏ ଶିକ୍ଷିତ ହେବା ମଧ୍ୟ ନିହାତି ଦରକାର।
0: ଝିଅଟିଏ ଶିକ୍ଷିତ ହେଲେ ସେ ତା ପରିବାରର ସମସ୍ତଙ୍କୁ ସଦ୍ବୁଦ୍ଧି ଦେଇପାରେ, ଭଲ ଶିକ୍ଷା ଦେଇପାରେ, ତାର ଛୁଆମାନଙ୍କୁ ପ୍ରଥମରୁ ତା ଛୁଆଙ୍କୁ ସେ ଜଗିପାରେ, ପାଠ ପଢ଼ିବା ସୁଯୋଗ ସାହାଯ୍ୟ କରେ, ସବୁ ପିଲାଙ୍କୁ ସେ ମଣିଷ କରିପାରେ, ଆଉ ତାକୁ ଛୋଟ ଛୁଆରୁ ହିଁ ଅକ୍ଷର ଶିକ୍ଷା କରି ବୁଦ୍ଧି ଶିକ୍ଷା ଦେଇ ତାକୁ ମଣିଷ କରିନିଏ। ଝିଅଟି ଯଦି ଜୀବନରେ କିଛି ଅସୁବିଧା ହୁଏ, ସେ ଶିକ୍ଷା ମାଧ୍ୟମରେ ସେ ଆତ୍ମନିର୍ଭରଶୀଳ ହେଇପାରିବ।
1: ତାହେଲେ ଝିଅଟିଏ ଶିକ୍ଷିତ ହେବା ନିହାତି ଦରକାର। ତେବେ ଆପଣଙ୍କର ପିଲାମାନେ କ'ଣ କରୁଛନ୍ତି?
0: ମୋର ପିଲାମାନେ, ବଡ଼ ଝିଅଟି ପାଠ ପଢ଼ିକି ଚାକିରି କରିଥିଲା, ସିଏ ତାପରେ ବାହାଘର ହେଲା, ବାହାଘର ପରେ ଆମର କେଉଁଝର ରହିଲେ, ତେଣୁ ସେ ଚାକିରି ଛାଡ଼ିଦେବାକୁ କହିଲେ, ଝିଅ ତେଣୁ ଚାକିରି ଛାଡ଼ିଥିଲା। ଆଉ ସେମିତି ସାନ ଝିଅ ମଧ୍ୟ, ସିଏ ମଧ୍ୟ MBA କରିକି ଚାକିରି କରିଥିଲା, ତେଣୁ ସେ ଜ୍ୱାଇଁ ମଧ୍ୟ ତାଙ୍କର କହିଲେ ଚାକିରି ଛାଡ଼ିଦେବାକୁ। ବର୍ତ୍ତମାନ ଦୁହେଁ ଯାକ ହାଉସ୍ ୱାଇଫ୍ ଅଛନ୍ତି, ଆଉ ଦୁହେଁ ଯାକ ଯୋଡ଼ିକ ଝିଅ ବାହା କରିସାରି, ପୁଅଟି ମଧ୍ୟ ବର୍ତ୍ତମାନ BTECH କରିସାରିକିନା ଘରେ ଅଛି, ଚାକିରି ଖୋଜାଖୋଜି କରୁଛି, ଚାକିରି ପାଇଲେ ଚାକିରି କରିବ।
1: ଆଚ୍ଛା, ଆପଣଙ୍କର 2 ଝିଅ, 1 ପୁଅ, ତେବେ ଆପଣଙ୍କର ପୁଅକୁ ମଧ୍ୟ ବିବାହ ଦେବେ, କେମିତିକିଆ ଝିଅଟିଏ ଖୋଜିବେ ଆପଣ?
0: ଆମେ ଶିକ୍ଷିତ ଏବଂ ନମ୍ର ଝିଅଟିଏ ଆମେ ଖୋଜିବୁ, ସେତିକି ଆମର ଧନ ଦରକାର ନାହିଁ, ଧନର ଆବଶ୍ୟକତା ନାହିଁ, କିନ୍ତୁ ଶିକ୍ଷିତ ହେଇଥିବ ଆଉ ଟିକେ ନମ୍ର ଭଦ୍ର ହେଇଥିବ।
1: ତ ଆପଣ ତ ଚାକିରିରୁ ଅବସର ଗ୍ରହଣ କରିଛନ୍ତି, ଏବେ ସମୟ ପାଇଲେ କ'ଣ କରୁଛନ୍ତି?
0: ଏବେ ସମୟ ପାଇଲେ ମୁଁ ଦେଖିଲି ମୋ ପଡ଼ିଶା ଘରର ଲୋକ, ସ୍ତ୍ରୀ ଲୋକମାନେ ବହୁତ ଖାଲି ବସି ରହିଛନ୍ତି, ବସିକି ଆ ବିଷୟରେ ତା ବିଷୟରେ ଗଳ୍ପ ସ୍ୱଳ୍ପ ଦ୍ୱାରା ସମୟଗୁଡ଼ା କଟାଉଛନ୍ତି, ସମୟ ନଷ୍ଟ ହେଉଛି, କିଛି ଉନ୍ନତି କରିପାରୁନାହାନ୍ତି। ତେଣୁ ମୁଁ ଭାବିଲି ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼, ଯାହାଦ୍ୱାରା କି ତମେ ତା ଦେହରେ 2 ଇନକମ୍ କରିପାରିବ। ସରକାର ତରଫରୁ ଆଜିକାଲି ସ୍ୱୟଂ ସହାୟକ ଗୋଷ୍ଠୀକି ବହୁତ ସାହାଯ୍ୟ ମିଳୁଛି, ସେ ସାହାଯ୍ୟ ମଧ୍ୟ ପାଇପାରିବ, ତମର ମଧ୍ୟ କିଛି ଉପକାର ହେବ, ସେଥିପାଇଁ ତାଙ୍କୁ ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ିବାକୁ ସହଯୋଗ ଦେଲି, ଆଉ ତାଙ୍କୁ ମଧ୍ୟ ଶିଖେଇଲି, କିଛି ଆରିସା କରିବାକୁ ଶିଖେଇଲି, ବଡ଼ି ପାମ୍ପଡ଼ କରିବାକୁ ଶିଖେଇଲି ଏବଂ ସିଲେଇ କରିବାକୁ ଶିଖେଇଲି। ସେମାନେ ବର୍ତ୍ତମାନ ଗୋଟିଏ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେଥିରେ ଏଇଗୁଡ଼ିକ ସବୁ କାମ କରିକି ତାଙ୍କ ପରିବାରର ଉନ୍ନତି କରିପାରୁ।
1: ଆପଣ ମଧ୍ୟ ଆରିସା ପିଠା ତିଆରି କରନ୍ତି?
0: ହଁ।
1: ତେବେ ଆମର ଯେଉଁ ପରମ୍ପରାରେ ବିଭିନ୍ନ ପିଠା ରହିଛି, ତା ଭିତରୁ ଆରିସା ହେଉଛି ଗୋଟିଏ, ତେବେ ଏଇ ଯେଉଁ ଆରିସା ପିଠାଟି ଆପଣ କେମିତି ଶିଖିଲେ, କେମିତି ପ୍ରସ୍ତୁତ କରନ୍ତି, ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
0: ଆରିସା ପିଠାଟି ଆମ ଘରେ ମୋ ପିଲାଦିନରୁ ଦେଖିଛି, ମୋ ବୋଉ ତିଆରି କରେ, ତାଠୁ ଶିଖିଛି, ଶିଖିଲା ପରେ ମୁଁ ତାପରେ ଏବେ ନୂଆ ଧରଣର ଆଉ ଟିକେ ତା ଦେହରେ ମସଲା ଦେଇକିନା ଆଉ କରୁଛି, ଆଉ ରାଶି ମସଲା ଏଗୁଡ଼ା ସବୁ ଦେଇ କରୁଛି, ଯାହାଦ୍ୱାରା କି ଭଲ ସୁଆ ଦିଆ ହେଉଛି, ଲୋକମାନେ ମଧ୍ୟ ବହୁତ ଆନନ୍ଦ ହେଉଛନ୍ତି, ଆଉ ମୁଁ ମଧ୍ୟ ତାକୁ ଗୋଟେ କିଛି ପ୍ୟାକେଜ୍ କରି ବିକି ପାରୁଛି, 2 ମଧ୍ୟ ସେଥିରୁ ମଧ୍ୟ ରୋଜଗାର କରିପାରୁଛି।
1: ଆଜ୍ଞା, ମାନେ ଆପଣ ଚାକିରିରୁ ଅବସର ନେଲା ପରେ ମଧ୍ୟ ସମୟର ମୂଲ୍ୟବୋଧକୁ ବୁଝିଛନ୍ତି ଆଉ ନିଜେ ମଧ୍ୟ ଘରେ ଆରିସା ପିଠା ପ୍ରସ୍ତୁତ କରୁଛନ୍ତି, ତେବେ ତାର ପ୍ରକୃତ ପ୍ରସ୍ତୁତ ପ୍ରଣାଳୀ ସେ ବିଷୟରେ ଟିକେ ଆମର ଭଉଣୀମାନଙ୍କୁ କହିବେ କି?
0: ଆରିସା ପାଇଁ ସାଧାରଣତଃ 1 କିଲୋ 1300-1400 ଭିତରେ ଚାଉଳ ଲାଗେ, ତେଣୁ ପ୍ରଥମେ ଚାଉଳଟାକୁ ଟିକେ ଅଧିକା ସମୟ ବତୁରେଇଲେ ଭଲ, ସକାଳୁ ବତୁରେଇଦେଲେ 7-8 ଚାଉଳଟାକୁ ବତୁରେଇଦେଲେ ଟିକେ ଭଲ ହେବ, ତେଣୁ ବତୁରେଇ ଦେଲା ପରେ ଚାଉଳଟାକୁ ଆମେ ଛାଣିକି ଟିକେ ଶୁଖେଇ ଦେଇକି ପାଣିଟା ଛଡ଼େଇ ଦେଇକି ଗ୍ରାଇଣ୍ଡରରେ ଆମେ ଚୁନା କରିଦେଉ, ଚୁନା କଲା ପରେ ଚୁନାଟାକୁ ଆମେ ରଖୁ, ସିଆଡ଼େ ଗୁଡ଼ଟାକୁ ଆମେ ଚୁଲିରେ ବସାଉ, ଗୁଡ଼ଟାକୁ ଛେଚିକି ମୁଣ୍ଡା ଗୁଡ଼ ହେଲେ ଟିକେ ଭେଲି ଗୁଡ଼ଟା ଟିକେ ଭଲ ହୁଏ, ତେଣୁ ତାକୁ ସୁନ୍ଦର ଦୁଶେ ବେଶୀ, ତେଣୁ ଭେଲି ଗୁଡ଼ଟାକୁ ଛେଚିକି ପାଣି ଦେଇକି ଗରମ କରିଦେଉ, ଗରମ ହେଲା ପରେ ସେ ଗୁଡ଼ଟାକୁ ଆମେ ଟିକେ ଚାହା ଛଣା ସାହାଯ୍ୟରେ ଛାଣିଦେଉ, ଛାଣିଦେଲେ କ'ଣ ହେବ ନା ଯାହା ବାଲି ଧୂଳି କିମ୍ବା ଯାହା କାଠିକୁଟା ରହିଥିବ ଗୋଡ଼ିଥିବ ସେସବୁ ପରିଷ୍କାର ହେଇଯିବ, ପରିଷ୍କାର ହେଲା ପରେ ଆମେ ତାକୁ ଚୁଲିରେ ପୁଣି ଆଉ ଥରେ ପାଗ କରୁ, ପାଗ କରିବୁ, ଆରିସାଟା ପାଗ କଲା ପରେ ପାଣିରେ ପକେଇବୁ, ଯେତେବେଳେ ଦେଖିଲୁ ସେଇଟା ବିଣ୍ଡା ହେଲା କିନ୍ତୁ ନରମ ଅଛି, ବେଶୀ ହେଇନି, ନରମ ଥିଲା ବେଳେ କଲେ ପିଲାଟା ଆରିସା କମ୍ ହେବ, କିନ୍ତୁ ଯଦି ପାଗଟା ଟାଣ ହେଇଗଲା ପିଠାଟା ପୁରା ହାର୍ଡ ହବ, ଖାଇବାକୁ ଟେଷ୍ଟ ହବନି।
1: ଆପଣ କୋଉ ପାଗ କରନ୍ତି?
0: ନରମ ହବ ପାଗଟା,
1: ଟିକେ ନରମ ହବ,
0: ନରମ ହବ ବୋଲି ଯେତେବେଳେ ଏଇଟା ଧରି ହଉଥିବା ହାତରେ ଚକୋଲେଟ ହେଇଥିବ କିନ୍ତୁ ନଈ ନଈ ଯାଉଥିବ କଲାବେଳକୁ ସେଇ ସମୟ ହେଲା।

0: ତା ଦେହରେ ଚାଉଳଟା ତା ଦେହରେ ପକାଇ ଦିଏ। ମୁଁ ପକାଏ ମସଲା ପକାଏ ଗୋଲମରିଚ ଗୁଣ୍ଡା ପାନ ମଧୁରି ପୁଣି ରାଶି ଏକୁ ସବୁ ପକାଇ ଦିଏ। ସାଙ୍ଗେ ସାଙ୍ଗେ ସେଠୁ ଚାଉଳ ଗୁଣ୍ଡାକୁ ଧୀରେ ଧୀରେ ପକାଇ ତାକୁ ପିଠା ପାତିଆ ସାହାଯ୍ୟରେ ଘାଣ୍ଟି ଘାଣ୍ଟି ଦିଏ। ଘାଣ୍ଟି ଘାଣ୍ଟିକି ଯେତେବେଳେ ଦେଖିଲ ପକାଇ ପକାଇ ଚାଲିଥିବ ଚୁନା ଧୀରେ ଧୀରେ ପକାଉଥିବ, ଯେତେବେଳେ ଦେଖିଲ ପାଗଟା ଆସିଲା ମାନେ ବେଶୀ ଟାଣ କରିବନି, କଅଁଳିଆ ହେଉଛି ଚାଉଳ ପାଣିଆ ଅଂଶଟା ମରିଗଲା, ତେଣୁ ସେତିକିବେଳେ ଚାଉଳ ଗୁଣ୍ଡା ପକାଇବାଟା ବନ୍ଦ କରିବ। ବନ୍ଦ କରିଦେଇ ତାପରେ ଓହ୍ଲେଇ ଆଣିକି
1: ଚୁଲିରୁ ଓହ୍ଲେଇ
0: ଆଣିବ। ଆଉ ଗୋଟିଏ କଥା ରହିଲା, ଗୁଡ଼ଟା ପାଗ ହେଲା ପରେ କଡ଼େଇଟା ତଳକୁ ଓହ୍ଲେଇକି ଗୁଣ୍ଡା ପକାଇବ, ନହେଲେ ତା ଉପରେ ଥିଲେ ବେଶୀ ଟାଣ ହେଇଯିବ, ପାଗଟା ବି ଟାଣ ହେଇଯିବ, ଆରିସାଟା ବି ଟାଣ ହେଇଯିବ।
1: ତାକୁ କେତେବେଳେ ଆମେ ଛାଣିବା?
0: ଟିକେ ଥଣ୍ଡା ହାତ ଧରିଲା ଭଳିଆ ହେଲାଠୁ ସେତିକିବେଳେ ତାକୁ ଗୋଟେ ଜରି ସାହାଯ୍ୟରେ କି କଦଳୀ ପତ୍ରରେ ସମାନ ଗୋଲ ଗୋଲ କରିକି ତେଲ ଦେହରେ ତେଲ ତାତିଲା ପରେ ପକାଇବା। ପକେଇଲା ପରେ ଓଲଟାଇକି କାଢିବା। ଆଉ
1: ଏଇ ଯୋଉ ପ୍ୟାକେଟ କରିକି ତାକୁ ମଧ୍ୟ ବିକୁଛନ୍ତି, ତେବେ ଲୋକମାନେ ଘରୁ ଆସି ନେଇଯାଉଛନ୍ତି?
0: ହଁ, ସବୁ ଜାଣିଲା ପରେ, ଫାର୍ଷ୍ଟ ପରେ ଜାଣିନଥିଲେ, ତାହେଲେ ଜାଣିଗଲେ ତାପରେ ଏବେ ସବୁ ଆସିକି ଘରୁ ନେଇଯାଉଛନ୍ତି।
1: ସମୟର ସୁବିନିଯୋଗ ଆପଣ କରିପାରୁଛନ୍ତି। ଆପଣ ଯୋଉ କହୁଥିଲେ ଯେ ଆପଣଙ୍କ ଗାଁର ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ କରିଛନ୍ତି, ସେମାନେ ଯୋଉ ସବୁ ଜିନିଷ ସବୁ ତିଆରି କରୁଛନ୍ତି, ଆଚାର ହେଲା, ବଡି ହେଲା, ପାମ୍ପଡ ବି କରୁଛନ୍ତି, ଆରିସା ପିଠା ବି କରୁଛନ୍ତି, ସେମାନେ ତାକୁ କେମିତି ବିକ୍ରି କରୁଛନ୍ତି?
0: ତାକୁ ସେମାନେ ଦୋକାନୀ ମାନଙ୍କୁ ଜଣେଇ ଦେବା ପରେ, ଥରେ ଥରେ ଗୋଟେ ଗୋଟେ ଦୋକାନରେ ଦେଲା ପରେ ସେମାନେ ଜାଣିଲା ପରେ ସମସ୍ତେ ନିଜେ ଆସିକି ଲୋକ ପଠେଇ ଘରୁ ନେଇଯାଉଛନ୍ତି।
1: ଆଚ୍ଛା, ଆପଣ ମଧ୍ୟ ଯୋଉ ଆରିସା ପିଠା ପ୍ରସ୍ତୁତ କରୁଛନ୍ତି, କୌଣସି ମେଳା ମହୋତ୍ସବକୁ ତାଙ୍କ ସାଙ୍ଗରେ ଯାଆନ୍ତି ନେଇକିରି?
0: ହଁ, ନେଇକି ଯାଏ, ସେଠି ଯାଇକି ବିକ୍ରି କରିଦିଏ,
1: ସେଥିରୁ ମଧ୍ୟ ଆପଣ ଉପାର୍ଜନ କରୁଛନ୍ତି। ଆଉ କଣ ପିଠା ଆପଣ ଜାଣିଛନ୍ତି?
0: ପୋଡ଼ ପିଠା ଜାଣିଛି, ଆମର ସାଧାରଣତଃ ଓଡ଼ିଆ ଘରର ରଜକରୁ ପୋଡ଼ ପିଠାଟା ନିହାତି ଦରକାର, ସମସ୍ତେ ପୋଡ଼ ପିଠା ଘରେ ଘରେ କରନ୍ତି, ତେଣୁ ପୋଡ଼ ପିଠାଟା ମଧ୍ୟ ଜାଣିଛି। ଆଉ ଆଉ ସବୁ ପ୍ରକାର କାକେରା ସବୁ ଜାଣିଛି।
1: ଏଇ ଯୋଉ କାକେରା ପିଠା କୋଉଥିରେ ପ୍ରସ୍ତୁତ କରନ୍ତି?
0: କାକେରା ପିଠା ସୁଜିରେ, ସୁଜି ନଡ଼ିଆ ଚିନି ସାହାଯ୍ୟରେ କାକେରା ପିଠା କରୁ।
1: ଆପଣ ତ କହିଲେ ଯେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରନ୍ତି, ବିଶେଷ ଭାବରେ ଆରିସା ପିଠାଟି କରନ୍ତି, କିନ୍ତୁ ଆମର ଯୋଉ ବିଭିନ୍ନ ପ୍ରକାରର ରୋଷେଇ ରହିଛି, ପର୍ବପର୍ବାଣୀ ହେଲା, ସାଧାରେ ବିଭିନ୍ନ ପ୍ରକାର ରୋଷେଇ ହେଇଥାଏ, ସେମିତି କିଛି କରନ୍ତି କି?
0: ହଁ, ପନିର ତରକାରୀ, ଆଳୁ ପୋଟଳ ତରକାରୀ ସବୁ ବିନା ପିଆଜ ରସୁଣରେ ମୁଁ ରୋଷେଇ କରିପାରେ।
1: ଆଚ୍ଛା, ଆପଣ ଯୋଉ କହିଲେ ଯେ ପନିର ତରକାରୀ କରନ୍ତି, କେମିତି କ'ଣ କରନ୍ତି? ପିଲାମାନଙ୍କୁ ତ ବହୁତ ଭଲ ଲାଗେ, କେମିତି ପ୍ରସ୍ତୁତ କରନ୍ତି ସେ ବିଷୟ ଟିକେ କୁହନ୍ତୁ।
0: ପ୍ରଥମେ ପନିରକି ଛୋଟ ଛୋଟ ପିସ୍ କରି ତେଲରେ ଅଳ୍ପ ଭାଜିକିନା ରଖିଦିଏ, ତାପରେ ପାନ ମଧୁରି, ଜିରା ଆଉ ଧନିଆ ଏକୁ ସମ ପରିମାଣରେ ଗୋଟେ ଗୋଟେ ଚାମଚ ଦେଇ ତାକୁ ଏକାଠି ଟିକେ ଉଷୁମ କରିଦିଏ, ଅଳ୍ପ ଉଷୁମ କରି ତାକୁ ଥଣ୍ଡା ହେଇଗଲା ପରେ ତାକୁ ବାଟିଦିଏ, ବାଟି ଦେଇକି ରଖେ। ପୁଣି ତାପରେ ଆଉ ଗୋଟେ ଥରେ କାଜୁ ଏବଂ ଚାରୁମଗଜ ଏକୁ ମଧ୍ୟ ବାଟିକିନା ମୁଁ ରଖେ। ପ୍ରଥମେ କଡ଼େଇରେ ତେଲ ଦେଇ ଅଦା ଟିକେ ଛେଚିକି ପକାଇଦିଏ, ତାପରେ ଟମାଟୋ ଦୁଇଟା ପକାଇ ପାଗ କରିଦିଏ, ଟିକିଏ ସେ ଟମାଟୋ ସିଝିଗଲା ପରେ ଏଇ ପାନ ମଧ୍ୟରେ ଯେଉଁ ଗୁଣ୍ଡଟା ପକାଏ ସେଠି ତାକୁ କଷେଇକି ତେଲ ଛାଡ଼ିବା ପର୍ଯ୍ୟନ୍ତ, କଷି ହେଲା ପରେ ତା ଦେହରେ ପନିର ପକାଇକି ଇଏ କରିକି ପାଣି ଦିଏ। ପାଣି ଦେଲା ପରେ ସେତେବେଳେ ଫୁଟି ଆସିଲା ବେଳକୁ ଯେଉଁଟାକୁ ରଖିଥିଲି ମୁଁ କାଜୁ ଆଉ ଚାରୁମଗଜଟା ସେକୁ ମଧ୍ୟ ଦେଇଦିଏ। ତାକୁ ଚାରୁମଗଜ କାଜୁକୁ ମୁଁ କଷାଏନି, ସେଥିରେ ତାର କିଛି ଲାଭ ନାହିଁ, ଭଲ ଟେଷ୍ଟ ହୁଏ ବିନା କଷାରେ ପକାଇ ସେଥିରେ ପକାଇଦିଏ। ପକାଇକି ସେଠୁ ତରକାରୀ ହେଇ ଆସିବା ପୂର୍ବରୁ କ୍ଷୀର ଟିକିଏ ରଖିଥାଏ, କ୍ଷୀର ଟିକିଏ ପକାଇଦିଏ, ତେଣୁ ଘରେ ପକାଇଦିଏ, ତାପରେ ଗରମ ମସଲା ପକାଇ ତରକାରୀ ଓହ୍ଲାଏ ଭଲ।
1: ସେଥିରେ ଆଳୁ ପଡ଼େନି?
0: ଆଳୁ ବେଶୀ ସମୟରେ ପକାଏନି, ପନିର ତ ଖାଲି ଭଲ ଲାଗିବ, ଆଉ ଯେତେବେଳେ ଆଳୁ ପକାଏବି ସେ ଆଳୁଟାକୁ ମଧ୍ୟ ପନିର ସହିତ ଥରେ ଥରେ ଆଳୁ ପକାଏ, ଆଳୁକୁ ମଧ୍ୟ ତେଲରେ ଛାଣିଦିଏ, ଆଳୁ ପନିର ଦୁଇଟା ଯାକ ଛାଣିକି ଆଳୁ ପନିର ଦୁଇଟା ଯାକ କଷେଇ ସେମିତି ଯେମିତି କହିଲି ସେମିତି ମସଲା ସବୁ ଦେଇ କରେ ଆଉ।
1: ଆଚ୍ଛା, ଯାହା ହଉ, ଖୁବ୍ ସୁନ୍ଦର ସ୍ୱାଦିଷ୍ଟ ଖାଇବାଟି କରି ଆପଣ ଶାଶୁ ଶ୍ୱଶୁର ସ୍ୱାମୀଙ୍କୁ ଖାଇବାକୁ ଦିଅନ୍ତି। ବିଭିନ୍ନ ପର୍ବପର୍ବାଣୀ ଆସିଗଲେ ଆମର ଝିଅମାନେ ସାଧାରଣତଃ ପରମ୍ପରାକୁ ଭୁଲିଗଲେଣି।
0: ପରମ୍ପରାଟା ଆମର ବହୁତ ପୁରୁଣା, ଆଉ ସେଇଟା ରଖିବା ମଧ୍ୟ ଉଚିତ, ତେଣୁ ଆମେ ସେକୁ ଛାଡ଼ିନୁ। ସବୁ ପରମ୍ପରା ପିଠା ଆମର ଆମ ଆଡ଼େ ଅଛି, ଅଷ୍ଟମୀରେ ହେବ ଏଣ୍ଡୁରି ପିଠା, ଆଉ ରଜକୁ ପୋଡ଼ ପିଠା, ଆରିସା ପିଠା ପୋଡ଼ ପିଠା ହେବ, ଆଉ ସେମିତି ପୌଷ ପୂର୍ଣ୍ଣିମାରେ ପୌଷ ମୁଣ୍ଡା, ଏହିପରି ଆମର ସବୁ ଗୋଟେ ବିଭିନ୍ନ ବିଭିନ୍ନ ପର୍ବରେ ବିଭିନ୍ନ ପ୍ରକାର ପିଠାପଣାର ବ୍ୟବସ୍ଥା ଅଛି, ଆମେ ତାକୁ ସବୁ ମନେ ରଖିଛୁ। ସବୁ ପର୍ବପର୍ବାଣୀରେ ଯେଉଁ ପର୍ବରେ ଯେଉଁ ପିଠା ଦରକାର ଆମେ ସେ ପର୍ବରେ ସେ ପିଠା ସବୁ କରି ଆନନ୍ଦରେ ଖାଉ, ସାଇ ପଡ଼ିଶା ଦେଉ, ଏପରି ଅଛୁ।
1: ଆପଣ କହିଲେ ଯେ ଆପଣଙ୍କର ଦୁଇଟି ଝିଅ, ସେମାନେ ଏମିତି କିଛି

0: ପିଠା ତିଆରି କରି ଜାଣିଛନ୍ତି?
1: ହଁ, ସେମାନେ ମଧ୍ୟ ସବୁ ଜାଣିଛନ୍ତି,
0: ଶାଶୁଘରେ ତିଆରି କରୁଛନ୍ତି?
1: ହଁ, ତା ଶାଶୁଘର ମାନେ ସେମାନେ ପିଠାପଣା କରୁଛନ୍ତି।
0: ଆପଣଙ୍କ ଗାଁରେ ମହିଳାମାନେ ସମର ସୁବିନିଯୋଗ ପାଇଁ, ସେମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀ ତ କରିଛନ୍ତି, ତେବେ ଅଲଗା ସମୟରେ ସେମାନେ ସବୁ କଣ କରନ୍ତି?
1: ସେ ସ୍ୱୟଂ ସହାୟକ ଗୋଷ୍ଠୀରେ ସେମାନେ ବଡ଼ି, ପାମ୍ପଡ଼ ଆଉ ସିଲେଇ କାମ ଏଗୁଡ଼ା।

0: ସିଲେଇ କାମ ଏଗୁଡ଼ା କରିକି ଆରିସା ମଧ୍ୟ କରିକି ସେମାନେ ଦୋକାନ ବଜାରକୁ ପଠେଇ ସେଥିରୁ 2 ପଇସା ରୋଜଗାର କରିପାରୁ।
1: ଆଚ୍ଛା ଆପଣଙ୍କ ଗାଁରେ କଣ ସବୁ ଅଛି?
0: ଆମ ଗାଁରେ ମନ୍ଦିର ଅଛି, ସ୍କୁଲ ଅଛି, ଜିମ୍ ସେଣ୍ଟର ବି ରହିଛି, ସବୁ ଆମ ଗାଁରେ ଏଗୁଡ଼ିକ ରହିଛି।
1: କୋଉ ପର୍ବରେ ବେଶୀ ଲୋକମାନଙ୍କର ଜନଗହଳି ହେଇଥାଏ?
0: ଆମର ଲକ୍ଷ୍ମୀ ପୂଜାରେ, ଦଶହରାରେ ବହୁତ ଜନଗହଳି ହେଇଥାଏ। ଲକ୍ଷ୍ମୀ ପୂଜାରେ ଆଉ ଦଶହରାରେ ପୁରା ବହୁତ ସାହି ପଡ଼ିଶା, ଯେତେ କୁଣିଆ ବନ୍ଧୁ ବାନ୍ଧବ ସମସ୍ତେ ନିମନ୍ତ୍ରଣ କରାଯାଏ, ଲୋଡ଼ାଯାଏ, ସମସ୍ତେ ଆସିକି ଲକ୍ଷ୍ମୀ ପୂଜା ସମୟରେ ସବୁ ଘରେ ଥାଆନ୍ତି। ଆମର ସବୁ ମାଣବସାଟାରେ ଆମର ପ୍ରତି ଗୁରୁବାର ଦିନ ସବୁ ଘର ଦ୍ୱାର ଚାରିଆଡ଼େ ଆମର ଚିତା ପଡ଼ିଯାଏ। କାନ୍ଥ ମଧ୍ୟ ଆଗରୁ ଯେତେବେଳେ ମାଟି କାନ୍ଥ ଥିଲା, ସବୁ କାନ୍ଥରେ ଚିତା ପଡ଼େ ଘରେ, ଏମୁଣ୍ଡରୁ ସେମୁଣ୍ଡରୁ। ଗୁରୁବାର ଦିନ ରାତିରୁ ରାତି ସାରା ଆମେ ପୁରା ଦାଣ୍ଡରୁ ଯେ ଘର ପର୍ଯ୍ୟନ୍ତ, ଠାକୁର ଘର ପର୍ଯ୍ୟନ୍ତ ସବୁଆଡ଼େ ଠାକୁର ପଦ୍ମ ଫୁଲ ଆଉ ପାଦ ସବୁ କରି କରି ଆମେ ଚିତେ ପକେଇଥାଉ ଘର ସାରା ସବୁଆଡ଼େ। ଆଉ ମଧ୍ୟ ଦଶହରାକୁ, ଦଶହରାକୁ ମଧ୍ୟ ଆମର କାନ୍ଥମାନଙ୍କରେ ପଡ଼େ ଚିତା, ବିଭିନ୍ନ ପ୍ରକାର ଚିତା ପଡ଼ିଥାଏ।
1: ଆପଣ କହିଲେ ଯେ ଅବସର ସମୟରେ ଆପଣ ବିଭିନ୍ନ ପ୍ରକାରର ପିଠା ତ ପ୍ରସ୍ତୁତ କରନ୍ତି, ଆପଣଙ୍କର ସ୍ୱାମୀ ମଧ୍ୟ ଲେଖାଲେଖି କରନ୍ତି, ତାଙ୍କୁ ଆପଣ କିଛି ସାହାଯ୍ୟ କରନ୍ତି ଏ ଲାଇନ୍ରେ?
0: ହଁ, ମୁଁ ତା ଲେଖାକୁ ପଢ଼େ, ଆଉ ଯେଉଁଠି ଟିକେ ଅଧିକା କିଛି ଯୋଡ଼ିବାକୁ ପଡ଼େ ସେଠି କୁହେ, ସେ ତାକୁ ଯୋଡ଼ନ୍ତି, କିମ୍ବା ଯେଉଁଠି ବେଶୀ ହେଇଯାଇଛି ସେଠୁ ମଧ୍ୟ କୁହେ ଏଇଟା କାଟିଦେଲେ ଭଲ, ତେଣୁ ସେ ମଧ୍ୟ ତାକୁ କାଟି ଦିଅନ୍ତି।
1: ଆପଣ ନିଜେ ଲେଖନ୍ତି?
0: ହଁ, ମୁଁ ନିଜେ ମଧ୍ୟ ଲେଖାଲେଖି କରେ।
1: ଆଜି ଆମର ଶ୍ରୋତାଭଉଣୀମାନଙ୍କୁ କବିତାର କିଛି ଅଂଶ ଶୁଣେଇ ଦିଅନ୍ତୁ।
0: କବିତାର ଶୀର୍ଷକ ମା। ସେ ମୋର ମା, ସେ ସୃଷ୍ଟିକାରିଣୀ, ସେ ଗର୍ଭଧାରିଣୀ, ମାତୃଗର୍ଭରେ ଥିବାବେଳେ ଆମେ ତାକୁ କେତେ ପଦାଘାତ କରିଛୁ, ହେଲେ ନିର୍ବିକାର ଭାବରେ ସହିଯାଏ ସିଏ, କାରଣ ସେ ଜନନୀ, ସେ ମା। ସେ ଏକ ସୀମାହୀନ ସାଗରଟିଏ, ସେ ଏକ କଳକଲ୍ଲୋଳିନୀ ଝରଣାଟିଏ, ସେ ଆଖିରୁ ଝରି ପଡ଼େ ସମବେଦନାର ଜଳ, ସେ ଲୁହର କୌଣସି ଋତୁ ନାହିଁ, ସେ କାନ୍ଦଣାର କୌଣସି ହେତୁ ନାହିଁ, କାରଣ ସେ ମା, ସେ ମା। ଆଜି ବି ପିଲାଦିନର କଥା ମନେ ପଡ଼ିଯାଏ, ଆମ ପରୀକ୍ଷା ଦିନ ସେ ଦାଣ୍ଡ ଦୁଆରେ କଳସ ବସାଏ, ଦୀପ ଜାଳେ, ଶୁଭ ମନାସେ, ଦହି ଟିକେ ଖୁଆଇ ଆମକୁ ବିଦା କରେ, ଚମଥା ଆମର ନଈ ପଡ଼େ ତା ପାଦ ତଳେ, ଆଉ ସେ ବାଢ଼ି ଦିଏ ଅଜସ୍ର ଆଶୀର୍ବାଦ, ତା ଆଖିରୁ ବହିଯାଏ ଆନନ୍ଦର ଅଶ୍ରୁ, କାରଣ ସେ ମା, ସେ ମା।
1: ଖୁବ ସୁନ୍ଦର କବିତାଟି ମାଙ୍କ ପାଇଁ ଲେଖିଛନ୍ତି। ଆପଣଙ୍କର ଏଇ ଲେଖା ସବୁ କୌଣସି ପତ୍ର ପତ୍ରିକାରେ ବାହାରିଛି?
0: ହଁ, ମାସିକ ପତ୍ରିକା ସବୁ ଯେଉଁଗୁଡ଼ାକ ମୁଁ ସେଠି ପଠାଏ ସବୁ ବାହାରେ।
1: ଆଗକୁ କ'ଣ ସବୁ ଲେଖିବେ ବୋଲି ଭାବିଛନ୍ତି?
0: ଭଜନ ଲେଖେ, ଗଳ୍ପ ଲେଖେ, ଆଉ ତାକୁ ମଧ୍ୟ ଚାଲୁ ରଖିଛି, ବନ୍ଦ ନାହିଁ।
1: ଲେଖାଲେଖି ମଧ୍ୟ ଆପଣ କରନ୍ତି? ଆପଣ ତ ଭଲ ପିଠା ତିଆରି କରନ୍ତି, ପୁଣି ଲେଖାଲେଖି ମଧ୍ୟ କରନ୍ତି, ତେବେ ଅବସର ସମୟ ଆପଣଙ୍କୁ କେବେ ମିଳେନି?
0: ହଁ, ମିଳେ, ସମୟ ମିଳେ।
1: କ'ଣ କରନ୍ତି ସେତେବେଳେ?
0: ସେତେବେଳେ ଗୀତ ଶୁଣେ, ବାଡ଼ି ବଗିଚା କାମ କରେ। ବାଡ଼ି ବଗିଚାରେ ମୁଁ ବହୁତ ଫୁଲ ଗଛ ଲଗେଇଛି, ସେ ଫୁଲ ଗଛର ଯତ୍ନ ନିଏ, ପାଣି ଦିଏ, ଦେଖାରଖା କରେ ତାକୁ। ପନିପରିବା ମଧ୍ୟ ଲଗେଇଛି, ବାଡ଼ିର ପନିପରିବା ଲଗେଇଛି, ସେ ପନିପରିବା ଗଛ ଗୁଡ଼ିକର ଖତ ଦିଏ, ପାଣି ଦିଏ, ସାର ମଧ୍ୟ ଦେଇକି ତାକୁ ଯତ୍ନ ନିଏ, ସେ ବଗିଚାର ଯତ୍ନ ନିଏ।
1: ଆପଣ କହିଲେ ଯେ ଗୀତ ଶୁଣିବାକୁ ମଧ୍ୟ ଆପଣଙ୍କୁ ବହୁତ ଭଲ ଲାଗେ, ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ଶୈଳଭାମା ମହାପାତ୍ରଙ୍କର ଗୀତଟିଏ ଶୁଣନ୍ତୁ।
1: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଏଇ ଗୀତଟି।

ଗୀତଟି ତ ଶୁଣିଲେ। ଆପଣ ତ ଜଣେ ଶିକ୍ଷୟିତ୍ରୀ, ଅବସର ନେଇଛନ୍ତି, ସମୟ ପାଇଲେ ମଧ୍ୟ ନିଜେ ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରନ୍ତି, ତାକୁ ମଧ୍ୟ ବିକ୍ରି କରିବାର ବ୍ୟବସ୍ଥା କରିଛନ୍ତି।

0: ଥାଆନ୍ତି। ତେବେ ଆମର ଗାଁ ଗହଳିରେ ଥିବା ମହିଳାମାନେ ଯେଉଁମାନେ ଉଚ୍ଚ ଶିକ୍ଷିତା ବା ଘରେ ବସି ରହୁଛନ୍ତି ସେମାନଙ୍କୁ ଆପଣ କ'ଣ କହିବେ?
1: ଘରେ ବସିବା ଉଚିତ ନୁହେଁ। ତେଣୁ ଆଜିକାଲି ସରକାରଙ୍କ ବିଭିନ୍ନ ପ୍ରକାର ପନ୍ଥା ରହିଛି ଯାହାଦ୍ୱାରା କିଛି ପଇସା ଆମେ ଇନକମ୍ କରିପାରିବା, ଆଉ ସେଇ ଇନକମ୍ଟାକୁ ଆମେ କୌଣସି ସଞ୍ଚୟ କରିବା, ସଞ୍ଚୟ କରି ଆମ ଭବିଷ୍ୟତର ଉନ୍ନତି ପାଇଁ ଆମେ ରଖିପାରିବା। ସଞ୍ଚୟଟା ଆମର ନିହାତି ଦରକାର। ଦିଦି ପଇସା ସେଥିରୁ ରୋଜଗାର କରିକି ଆମେ ତାକୁ ସଞ୍ଚୟ ପାଇଁ ରଖିବା।
0: ମାନେ ସଞ୍ଚୟର ମୂଲ୍ୟବୋଧ ଅନେକ ରହିଛି। ଏ ସଞ୍ଚୟ ଟଙ୍କାରୁ ସେମାନେ ଭବିଷ୍ୟତରେ ଝିଅଟିଏ ବିବାହ ଦେଇପାରିବେ।
1: ସେ ପଇସା ସଞ୍ଚୟଟା କଲେ ଆମର ବହୁତ ଭବିଷ୍ୟତକୁ ବେଶୀ ଦରକାର ହେଉଛି। ରୋଗବାଗ ହେଉଛି ସେଥିରେ ଲାଗିପାରିବ, ଝିଅଟି ବାହାଘର କରିବେ ସେଥିରେ ମଧ୍ୟ ଖର୍ଚ୍ଚ ହୋଇପାରିବ, ପିଲାମାନଙ୍କର ପାଠ ପଢ଼ିବାକୁ ମଧ୍ୟ ବହୁତ ବହୁତ ପଇସା ଦରକାର ହେଉଛି, ଯାହାକି ଏଇ ସଞ୍ଚୟ ପଇସାରେ ହିଁ ସେ ରଖିପାରିବେ। ଏହିସବୁ କ୍ଷେତ୍ରରେ ମଧ୍ୟ ସେ ପଇସାରେ ସଞ୍ଚୟ ସେ କରିପାରିବେ। ଜୀବନରେ ସଞ୍ଚୟ କରିବା ନିହାତି ଜରୁରୀ।
0: ଯାହ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ଅନୁଭୂତିର କଥା, କର୍ମମୟ ଜୀବନ ସମ୍ପର୍କରେ ଅନେକ କିଛି କଥା ଆମର ଭଉଣୀମାନଙ୍କ ସହିତ ବାଣ୍ଟିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଜି ଶୁଣିଲେ ସୁଲୋଚନା ସ୍ୱାଇଙ୍କ ସହିତ ସାକ୍ଷାତକାର। ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, କିନ୍ତୁ ଚିଠି ଦେବାକୁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ। ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିବ ନୂତନ ପୋର୍ଟାଲ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 କ୍ରିକେଟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ। ଏହା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ ହେବାକୁ ସହାୟ ହୋଇଥାଏ। ଆଜି ନୂଆଦିଲ୍ଲୀଠାରେ ଛାତ୍ରବୃତ୍ତି ଯୋଜନାର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମାଜର ସମସ୍ତ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପ୍ରଗତି କଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ।

0: ପାରିବ। ସରକାରୀ ଛାତ୍ରବୃତ୍ତି ଯୋଜନା, ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ସୃଷ୍ଟି କରି ଆଦିବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ, ଏହାର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ଚିହ୍ନଟ, ପୋଷଣ ଏବଂ ପ୍ରଦାନ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଥିଲେ।
1: भारत सरकार जनजातीय समुदाय के युवाओं को आगे बढ़ाने के लिए अनेक योजनाओं के माध्यम से निरंतर प्रयास कर रहे हैं। छात्रवृत्ति योजना केवल आर्थिक सहायता नहीं है, ये युवाओं के सपनों को पंख देने का माध्यम है। ये उन युवाओं के जीवन में नई संभावनाओं का द्वार खोलती है, जिनमें प्रतिभा तो होती ही है परंतु संसाधनों का अभाव उन्हें आगे बढ़ते रोकता। लेकिन मुझे ये जानकर प्रसन्नता हुई कि अपने से अनेक युवाओं ने विभिन्न क्षेत्र में उच्च शिक्षा प्राप्त की है।
0: ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ବିଚାରପତି ସିଲ୍ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବ ଏବଂ ଅରୁଣ ପଲ୍ଲୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଭି ମୋହନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ମେ 22 ତାରିଖ ଏବଂ 27 ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏମାନଙ୍କ ନାମ ସୁପାରିଶ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଗତକାଲି କେନ୍ଦ୍ର ସରକାର କଲେଜିୟମ୍ର ସୁପାରିଶକୁ ଅନୁମୋଦନ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଆଇନ ଏବଂ ନ୍ୟାୟମୂର୍ତ୍ତି ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏହି ନୂତନ ବିଚାରପତିଙ୍କ ନିଯୁକ୍ତି ଓ ଶପଥ ଗ୍ରହଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ 34ରୁ 38କୁ ବୃଦ୍ଧି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ଘୋଷଣା କରିବାର କିଛି ସପ୍ତାହ ପରେ ଆଜି ପାଞ୍ଚ ନୂଆ ବିଚାରପତି ଶପଥ ନେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇବୋଲା ପ୍ରଭାବିତ ଦେଶରୁ ଯଦି କୌଣସି ବ୍ୟକ୍ତି ଗତ 21 ଦିନ ମଧ୍ୟରେ ଯାତ୍ରା କରିଛନ୍ତି କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ସେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅବଲମ୍ବନ କରିବା ସହ ଆବଶ୍ୟକ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ଘର 1075କୁ କଲ୍ କରିବା ପାଇଁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଅନୁରୋଧ କରିଛି। ଭାରତ ଆଜି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା ସିଡିସିକୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଛି। ଏହି ମେଡିକାଲ ସହାୟତାରେ ପ୍ରୋଟେକ୍ଟିଭ୍ ଗିୟର, ରୋଗ ଚିହ୍ନଟ ଓ ନିରୀକ୍ଷଣ ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାୟ 43 ଟନ୍ର ବିଭିନ୍ନ ମେଡିକାଲ ସାମଗ୍ରୀ ପଠାଯାଇଛି। ପୂର୍ବରୁ ଗତମାସ 24 ତାରିଖରେ ଭାରତ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଥିଲା। ସେହିପରି ଗତମାସ 29 ତାରିଖରେ ଭାରତ ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ୍ ମାସେଟାଲିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି ଏହି ସାକ୍ଷାତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଏବଂ ଭିଭିଭୂମି କ୍ଷେତ୍ରରେ ସୁଯୋଗ ବିଷୟରେ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ମାସେଟାଲିଙ୍କ ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମଞ୍ଚରେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ଉଭୟ ପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ୍ ଖୋଲିବ ବୋଲି କୁହାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ୍ ଖୋଲା ରହିବ। ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରର ଯେଉଁମାନେ ସ୍କାନ୍ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ୍ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ୍ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ସିବିଏସ୍ଇ ଅନୁଯାୟୀ ସ୍କାନ୍ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ୍ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା

0: ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଷ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ତେଲଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁ ମି ଅଙ୍ଗ୍ ଲାଇଙ୍ଗ୍ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ୍ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ରହିବେ। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ନେପାଳର ଶାସକ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆର୍ଏସ୍ପି ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ, ସାଂଗଠନିକ ଅଭ୍ୟାସ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନକୈନ୍ଦ୍ରିକ ରାଜନୈତିକ ରଣନୀତିର ପ୍ରସାର ଉପରେ ମତ ବିନିମୟ ପାଇଁ ଏହି ଗସ୍ତର ଲକ୍ଷ୍ୟ ରହିଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ରିଲାଏନ୍ସ କମ୍ୟୁନିକେସନ ଗ୍ରୁପ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅମିତ ଝୁନଝୁନୱାଲାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍ରେ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଏକ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ। ମହିଳା କ୍ରିକେଟ୍ରେ ଆଜି ଭାରତୀୟ ସମୟ ସନ୍ଧ୍ୟା 5:30 ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଝଡ଼ବର୍ଷା ନେଇ ଓଡ଼ିଶା ସମେତ ରାଜସ୍ଥାନ, ଗୁଜରାଟ, ପଶ୍ଚିମ ମଧ୍ୟପ୍ରଦେଶ ଓ ଉପକୂଳ ଆନ୍ଧ୍ରପ୍ରଦେଶକୁ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଓଡ଼ିଶା ସମେତ 11 ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ମହିଳା କ୍ରିକେଟ୍ରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. President Draupadi Murmu addresses tribal beneficiaries of scholarship schemes at Rashtrapati Bhavan, emphasizes social, economic and educational progress of all sections of society for true development. Government notifies Immigration and Foreigners Amendment Rules 2026 with key changes in registration timelines and the appeals mechanism. Chief Justice of India Justice Suryakant administers oath of office to 5 new judges of the Supreme Court. Orange alert issued for thunder squall conditions in Rajasthan, Gujarat, West Madhya Pradesh, Odisha and coastal Andhra Pradesh today. And in women's cricket, third and final T20 international between India and hosts England to be played in Taunton tonight. President Draupadi Murmu has said that education is a powerful means of empowerment.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ। ସମାଜର ପ୍ରତ୍ୟେକ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାରୀ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଉପଲବ୍ଧ ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ଜନଜାତିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଦେଶରେ ପ୍ରତିଭାର ଅଭାବ ନାହିଁ, ତେବେ ଏହାକୁ ଚିହ୍ନଟ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଓଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓ କେ ସ୍ୱପ୍ନକୁ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି ହେ, ଜିନ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ୟେ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓ ନେ ବିଭିନ୍ନ କ୍ଷେତ୍ର ମେ ଉଚ୍ଚ ଶିକ୍ଷା ପ୍ରାପ୍ତ କି ହେ।
0: ସୁପ୍ରିମକୋର୍ଟର ପାଞ୍ଚ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲିଜିୟମର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କ ସମେତ ଜଷ୍ଟିସ୍ ସିଲଗ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜଷ୍ଟିସ୍ ଅରୁଣ ପାଲ୍ଲି ପ୍ରମୁଖ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଉତ୍ତରଖାତାଗୁଡ଼ିକର ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ। ସିବିଏସ୍ଇ ଦେଇଥିବା ସୂଚନା ଅନୁଯାୟୀ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ ତଥା ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟା ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ଆବେଦନ ସମୟରେ ପୋର୍ଟାଲରେ ସଂଯୋଗ କରିବାକୁ ପଡ଼ିବ। ତେବେ ଆଧାର କାର୍ଡ ନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ପ୍ରଦାନ କରାଯାଇପାରିବ। ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରତି ଉତ୍ତର ଖାତା ସ୍କାନ୍ କପି ପାଇଁ 100 ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ମୂଲ୍ୟାଙ୍କନ ବାବଦରେ 25 ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। ୟୁପିଆଇ, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଭଳି ଏହି ଦେୟ ପ୍ରଦାନ କରାଯାଇପାରିବ। ମୂଲ୍ୟାଙ୍କିତ ଉତ୍ତର ଖାତାର ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ପ୍ରକ୍ରିୟା ସମ୍ପର୍କରେ ସିବିଏସ୍ଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଟ୍ୟୁଟୋରିଆଲ ଭିଡ଼ିଓକୁ ଦେଖିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। ରାଜ୍ୟରେ ବୃଦ୍ଧି ପାଇଲା ବସ୍ ଭଡ଼ା। ଆଜିଠାରୁ ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଏବଂ ଏସ୍ସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖାଏଁ ଓ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ 8ଟି ବିଭାଗର 9ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟରେ ବିଜେପି ସରକାରଙ୍କୁ 2 ବର୍ଷ ପୂରଣ ହେବାକୁ ଯାଉଛି।

ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦିଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଏବଂ ସ୍ଥାନାନ୍ତର କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ

0: ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁର ଯିବାର କାର୍ଯ୍ୟସୂଚୀ ରହିଛି ବୋଲି ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ନବଚରଣ ମାଝୀ କହିଛନ୍ତି, ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରଠାରେ ନବନିର୍ମିତ ଷ୍ଟାଡିୟମର ଉଦ୍ଘାଟନୀ ସମାରୋହରେ ଯୋଗଦେବେ।
1: 19 ରାଷ୍ଟ୍ରପତି ଆସିବେ ରାଇରଙ୍ଗ, ଆଉ ତାଙ୍କର ଶ୍ୱଶୁର ଘର ପାହାଡ଼ପୁର, ଏ ଦୁଇଟାକୁ ଗସ୍ତ କରିବେ। 20 ତାରିଖ ଦିନ ମାନିଲେ ପ୍ରଧାନମନ୍ତ୍ରୀ ସେଇ ରାଇରଙ୍ଗପୁରକୁ ଆସିବେ, ତ ଏଇଟା ସୂଚନା ଆମକୁ ରାଷ୍ଟ୍ରପତି ଭବନରୁ ମିଳିସାରିଛି।
0: ରାଜ୍ୟର ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ 1000 ଦିନର ଡିଜିଟାଲ୍ ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତିଟି ସ୍ତର ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କରେ ବୁଝାଇ ଦିଆଯାଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏହି ପୁସ୍ତକ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ସମସ୍ତ 30ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4ଟି ଶାବକଙ୍କୁ ଜନ୍ମ ଦେଇଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ସହିତ ଜୈବ ବିବିଧତାର ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ପ୍ରଶାସନିକ ଦୃଷ୍ଟିକୋଣର ପ୍ରକୃଷ୍ଟ ନିଦର୍ଶନ। ମା ଏବଂ ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳର ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2024 ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଜିନ୍ନତକୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଏବଂ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ପ୍ରଚାର କରୁଛୁ ଆମ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ଏଥର ଆସନ୍ତୁ ଶୁଣିବା ଏକ ସୁନ୍ଦର ଆଲୋଚନା। ଯୁବପିଢ଼ିଙ୍କ ପାଇଁ ସାହିତ୍ୟ ପଠନରେ ମନୋନିବେଶ କରିବା ଆବଶ୍ୟକ।
1: ଯୁବବନ୍ଧୁ, ଆମେ ଗୋଟିଏ କଥା ତ ନିଶ୍ଚୟ ଜାଣିଛୁ ଯେ ଆମେ ଏ ସମାଜର ଅଂଶବିଶେଷ। ଆମେ ଏକ ସାମାଜିକ ପ୍ରାଣୀ, ସମାଜ ସହିତ ଓତପ୍ରୋତ ଭାବେ ଜଡ଼ିତ। ଖାଲି ଏତିକି ନୁହେଁ, ମଣିଷ ଏକ ବୌଦ୍ଧିକ ପ୍ରାଣୀ, ଆଉ ତାର ବୌଦ୍ଧିକତାର ଏକ କଳାତ୍ମକ ପରିପ୍ରକାଶ ହେଉଛି ସାହିତ୍ୟ। ସାହିତ୍ୟ ମଣିଷର କଳ୍ପନା ଶକ୍ତିର ବିକାଶ କରାଇବା ସହିତ ତାର କଳାତ୍ମକ ଦିଗକୁ ମଧ୍ୟ ଉଜ୍ଜୀବିତ କରିଥାଏ। ସାହିତ୍ୟ ଓ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ସାହିତ୍ୟର ବିକାଶରେ ସମାଜର ବିକାଶ ଏବଂ ସମାଜର ବିକାଶରେ ସାହିତ୍ୟର ବିକାଶ। ସେଥିପାଇଁ ଛାତ୍ରଛାତ୍ରୀମାନଙ୍କ ଭିତରେ ସାହିତ୍ୟ ପଠନର ଯଥେଷ୍ଟ ଉପାଦେୟତା ରହିଛି। ସାହିତ୍ୟ ପଠନର ଏକ ବିଶିଷ୍ଟ ଦିଗ ହେଉଛି ଭାଷା। ଏହି ଭାଷା ଭିତରେ ଅଧିକ ମହତ୍ତ୍ୱପୂର୍ଣ୍ଣ ପୁଣି ହେଉଛି ମାତୃଭାଷା। ମାତୃଭାଷା ମାଧ୍ୟମରେ ଆମେ ପ୍ରବନ୍ଧ ପାଠ କରିଲେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ, ଭାଷା ଜ୍ଞାନ ବୃଦ୍ଧି ତଥା ମୌଳିକ ସାହିତ୍ୟ ରଚନାର ଶୈଳୀଗତ ପ୍ରତିଭା ଜାଗ୍ରତ ହୁଏ। ଅନ୍ୟପକ୍ଷରେ ଜୀବନୀ ସାହିତ୍ୟ ପଠନ ଦ୍ୱାରା ବହୁ ମହାପୁରୁଷଙ୍କ ଜୀବନ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିବାର ସୁଯୋଗ ଲାଭ କରନ୍ତି ଏବଂ ସେମାନଙ୍କର ଜୀବନ ପଥକୁ ଅନୁସରଣ କରି ନିଜକୁ ଅନୁପ୍ରାଣିତ କରନ୍ତି। ଏଥିପାଇଁ ସାହିତ୍ୟ ପଠନ ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ଏକାନ୍ତ ଅନିବାର୍ଯ୍ୟ ହୋଇପଡ଼ିଛି। ସାହିତ୍ୟ ଯାହା ସମାଜ ଓ ବ୍ୟକ୍ତିର ହିତ ସାଧନ କରେ, ନିରସ ମନରେ ସରସତା ଭରି ଦେଇଥାଏ। କେବଳ ଆନନ୍ଦ ପ୍ରଦାନ କରିବା ସାହିତ୍ୟର ଲକ୍ଷ୍ୟ ନୁହେଁ, ଏକ ସୁସ୍ଥ ସାମାଜିକ ପରମ୍ପରା ଗଠନରେ ଏହାର ଭୂମିକା ମହତ୍ତ୍ୱପୂର୍ଣ୍ଣ।

ଭାବ ପ୍ରକାଶର ମାଧ୍ୟମ ହେଉଛି ଭାଷା। ଭାବ ଜଗତ ସହିତ ବସ୍ତୁ ଜଗତର ସଂଯୋଗ କରାଇ ସାହିତ୍ୟ ମଣିଷକୁ କରିଛି ସଭ୍ୟ ଶିକ୍ଷିତ। ସାମାଜିକ ସମ୍ପର୍କ ଗଠନର ଏକ ମାଧ୍ୟମ ରୂପେ ସାହିତ୍ୟର ଅବଦାନକୁ ଅସ୍ୱୀକାର କରାଯାଇ ନପାରେ। ସୌନ୍ଦର୍ଯ୍ୟର ଉପାସନା ନିମିତ୍ତ ସର୍ବପ୍ରଥମେ ଏହା ମଣିଷକୁ ପ୍ରେରିତ କରିଥିଲା। ଭାବର ଆଦାନ ପ୍ରଦାନ ମାଧ୍ୟମରେ ମଣିଷ ଏହାଦ୍ୱାରା ବଞ୍ଚିବାର ଖୋରାକ ପାଇଥିଲା। ମର୍ତ୍ତ୍ୟରେ ସ୍ୱର୍ଗର ନନ୍ଦନକାନନ ସୃଷ୍ଟି କରିଥାଏ ଏହି ସାହିତ୍ୟ। ଏହା ହୁଏତ ମଣିଷର ଶାରୀରିକ ବୃଦ୍ଧିରେ ସହାୟକ ହୋଇନଥାଏ, ମାତ୍ର ମାନସିକ ଅଭିବୃଦ୍ଧି ନିମିତ୍ତ ଏହାର ଉପଯୋଗିତା ଅତି ଗୁରୁତ୍ୱପୂର୍ଣ୍ଣ, ଉପଯୋଗିତା ଅତୁଳନୀୟ। ତେବେ ସାହିତ୍ୟ ପଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କ'ଣ ରହିଛି? ମାନବିକତାର ବିକାଶ ନିମିତ୍ତ ସାହିତ୍ୟରେ ପ୍ରଚୁର ସୁଯୋଗ ରହିଛି। ମାନବର ପ୍ରକୃତ ପରିଚୟ ତାର ବୌଦ୍ଧିକ ବିକାଶରେ ଘଟିଥାଏ। ସାହିତ୍ୟ ହିଁ ମଣିଷର ଚିନ୍ତାରାଜ୍ୟକୁ ବିସ୍ତୃତ କରିଥାଏ, ତାକୁ ପ୍ରଦାନ କରେ ବିମଳ ଆନନ୍ଦ। ଲୌକିକ ଆନନ୍ଦ ଅପେକ୍ଷା ସାହିତ୍ୟ ଅନ୍ୟ ଏକ ଅଲୌକିକ ଆନନ୍ଦ ପ୍ରଦାନ କରିଥାଏ। ଭୂମିରୁ ଭୂମା ଆଡ଼କୁ ଗତି କରାଇବାର କ୍ଷମତା କେବଳ ସାହିତ୍ୟରେ ହିଁ ରହିଛି। ମଣିଷ ମନରେ ସାହିତ୍ୟ ସୌନ୍ଦର୍ଯ୍ୟବୋଧର ଜାଗ୍ରତ କରିଥାଏ, ଦୁଃଖରେ ମଧ୍ୟ ଆନନ୍ଦ ପ୍ରଦାନ କରିବାର କ୍ଷମତା ସାହିତ୍ୟରେ ରହେ। ଲାବନ୍ କହନ୍ତି, ଦ ଗ୍ରେଟେଷ୍ଟ ମିଷ୍ଟ୍ରି ଅଫ୍ ପୋଏଟ୍ରି ଇଜ୍ ଇଟ୍ସ ପାୱାର ଟୁ ଇନଭେଷ୍ଟ ଦ ସେଡେଷ୍ଟ ଥିଙ୍ଗସ୍ ୱିଥ୍ ବିୟୁଟି। ବ୍ୟକ୍ତି ଓ ଜଗତ ସମ୍ବନ୍ଧରେ ଏହା ମାନବର ଜ୍ଞାନ ପରିସରକୁ ବୃଦ୍ଧି କରିଥାଏ। ବିଶ୍ୱର ବିଭିନ୍ନ ଜାତି, ସଭ୍ୟତା, ସଂସ୍କୃତି ଆଦି ସମ୍ପର୍କରେ ସାହିତ୍ୟ ମାଧ୍ୟମରେ ହିଁ ଜ୍ଞାନ ଲାଭ ହୋଇଥାଏ। ବିକୃତ ଏବଂ କୁଶ୍ଚିତକୁ ସୁନ୍ଦର ଓ ଅନୁପମ କରିବାର ଶକ୍ତି ସାହିତ୍ୟରେ ରହିଛି। ସମାଜ ଓ ସମୟକୁ ପ୍ରଭାବିତ କରି ସାହିତ୍ୟ ଏକ ନୂତନ ଜଗତ ସୃଷ୍ଟି କରିପାରେ। ଚିତ୍ତ ବିନୋଦନ ସହିତ ଚତୁର୍ବର୍ଗ ଫଳ ପ୍ରଦାନ କେବଳ ସାହିତ୍ୟ କ୍ଷେତ୍ରରେ ହିଁ ସମ୍ଭବ। ନୈତିକ ମୂଲ୍ୟବୋଧର ଜାଗ୍ରତ କରି ଏହା ସମାଜକୁ କରେ ସୁସ୍ଥ ଓ ସୁନ୍ଦର। ଭ୍ରାତୃତ୍ୱ ଏବଂ ପ୍ରେମର ବାଣୀ ପ୍ରଚାର କରି ସମାଜ ସୃଷ୍ଟ ମଣିଷଙ୍କ ମଧ୍ୟରେ ସଂଯୋଗର ସେତୁ ସ୍ଥାପନ କରେ। ସମାଜ ସହିତ ସାହିତ୍ୟର ରହିଛି ନିଗୁଢ ସମ୍ପର୍କ, କାରଣ ସାହିତ୍ୟ ହେଉଛି ସମାଜର ମୁକୁର। ଧର୍ମ ପ୍ରଚାରକ ଓ ସଂସ୍କାରକ ସାହିତ୍ୟ ମାଧ୍ୟମରେ ସମାଜକୁ ସଂଗଠିତ କରିବାର ଉଦ୍ୟମ କରିଛନ୍ତି। ପ୍ରାଚୀନ ସାହିତ୍ୟରୁ ମଣିଷ ତତ୍କାଳୀନ ମାନବ ସମାଜର ଜୀବନଧାରା ସମ୍ପର୍କରେ ଅବଗତ ହୋଇଥାଏ। ଅତୀତ ଜୀବନଚିତ୍ର ସାହିତ୍ୟ ଦ୍ୱାରା ଉପଲବ୍ଧ ହେଉଥିବାରୁ ସାମାଜିକ ପରିବର୍ତ୍ତନ ଧାରା ଏଥିରୁ ସ୍ପଷ୍ଟ ହୋଇପଡ଼େ। ସମାଜରେ ଚଳପ୍ରଚଳ କରିବାକୁ ହେଲେ ଯେଉଁ ପ୍ରକାର ନୀତି ନିୟମର ବଶବର୍ତ୍ତୀ ହେବାକୁ ହୋଇଥାଏ ସେ ସମ୍ପର୍କରେ ସାହିତ୍ୟ ଶିକ୍ଷାଦାନ କରିଥାଏ। ସାମାଜିକ ଆଚାର ବିଚାର ଚାଲି ଚଳଣି ଆମେ ସାହିତ୍ୟରୁ ହିଁ ଲାଭ କରିଥାଉ। ରାମାୟଣ, ମହାଭାରତ, ପୁରାଣ ଆଦି ଭାରତୀୟ ସାମାଜିକ ବ୍ୟବସ୍ଥାକୁ ବହୁକାଳ ଧରି ନିୟନ୍ତ୍ରଣ କରିଆସିଛି। ସମାଜର ପରିବର୍ତ୍ତନ ଧାରାଟି ମଧ୍ୟ ସାହିତ୍ୟର କଳେବର ମଣ୍ଡନ କରୁଥିବାରୁ ସାମାଜିକ ଇତିହାସର ଚଳନ୍ତି ଧାରା ଯେ ସାହିତ୍ୟ ଅସ୍ୱୀକାର କରାଯାଇ ନପାରେ। ସାମାଜିକ ଓ ସାଂସ୍କୃତିକ ଚେତନା ସୃଷ୍ଟି କ୍ଷେତ୍ରରେ ଏହାର ଅବଦାନର ତୁଳନା ନାହିଁ। ଦୂର ଅତୀତ ସାହିତ୍ୟ ଦ୍ୱାରା ନିକଟତର ହୋଇଥାଏ। ସମାଜକୁ ଉଚିତ ମାର୍ଗରେ ପରିଚାଳିତ କରିବା କ୍ଷେତ୍ରରେ ସାହିତ୍ୟ ଯଥାର୍ଥ ଦିଗ୍ଦର୍ଶନ ଦେଇଥାଏ। ଏହି ଦୃଷ୍ଟିରୁ ସାହିତ୍ୟର ଉପାଦେୟତା ଅତୁଳନୀୟ ଅଟେ। ତେବେ ବର୍ତ୍ତମାନର ଯୁବପିଢ଼ିମାନଙ୍କ ପାଇଁ ସାହିତ୍ୟ ପଠନର ଉପଯୋଗିତା ଏକାନ୍ତ ଆବଶ୍ୟକ। ସାହିତ୍ୟ ମାଧ୍ୟମରେ ସେମାନେ ପୁରାଣ, ଧର୍ମଶାସ୍ତ୍ର ଏବଂ ନିଜ ସଂସ୍କୃତି ସହିତ ପରିଚିତ ହୋଇପାରିବେ, ଏଥିରୁ ଶିକ୍ଷା କରିପାରିବେ ଆଚାର ବ୍ୟବହାର, ଚଳଣି ଏବଂ ଅନେକ ସାଂସ୍କୃତିକ ଆବଶ୍ୟକତାକୁ। ଏହି ସାହିତ୍ୟ ପଠନ ପୁଣି ବ୍ୟକ୍ତି ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ବହୁ କ୍ଷେତ୍ରରେ ବ୍ୟକ୍ତି ଜୀବନକୁ ନିୟନ୍ତ୍ରିତ କରିବା କ୍ଷେତ୍ରରେ ସାହିତ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ନୈତିକ ଜୀବନଯାପନ ପାଇଁ ଏହା ପ୍ରେରଣା ଦିଏ। ବ୍ୟକ୍ତି ଚରିତ୍ରକୁ ଶୃଙ୍ଖଳିତ ଏବଂ ଗଠନ କରିବା କ୍ଷେତ୍ରରେ ସାହିତ୍ୟ ଭୂମିକା ରହିଛି ଗୁରୁତ୍ୱପୂର୍ଣ୍ଣ। ସୁ ଏବଂ କୁ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଦିଷ୍ଟ କରି ସୁକୁ ଗ୍ରହଣ କରିବା ପାଇଁ ଏହା ମଣିଷକୁ ଯୁଗ ଯୁଗରୁ ଉପଦେଶ ପ୍ରଦାନ କରିଆସୁଛି। ରାମ ଏବଂ ରାବଣ ଚରିତ୍ର ମଧ୍ୟରେ ରହିଥିବା ଅସଙ୍ଗତିକୁ ଆମ ଆଗରେ ତଳିଧରେ ଏହି ସାହିତ୍ୟ ଆଦର୍ଶ ଚରିତ୍ରମାନଙ୍କର ଜୀବନ ପ୍ରଣାଳୀ ସମ୍ବନ୍ଧରେ ଆଲୋଚନା କରି ସେହିପରି ଜୀବନ ଗ୍ରହଣ କରିବାକୁ ଉପଦେଶ ଦିଏ। ପରସ୍ପରକୁ ସ୍ନେହ ଶ୍ରଦ୍ଧା କରିବାକୁ ଶିକ୍ଷା ଦିଏ। ଅବସର ସମୟରେ ଚିତ୍ତ ବିନୋଦନର ଏକ ଶ୍ରେଷ୍ଠ ସାମଗ୍ରୀ ରୂପେ ଏହାକୁ ଆମେ ଗ୍ରହଣ କରିଥାଉ। ସାହିତ୍ୟ ଦ୍ୱାରା ମଣିଷର ଜ୍ଞାନର ଦିଗନ୍ତ ବିସ୍ତୃତ ହୋଇଥାଏ। ସାହିତ୍ୟ ହେଉଛି ଜ୍ଞାନର ଅନନ୍ତ ଭଣ୍ଡାର। ବିଶ୍ୱରେ ଘଟି ଯାଉଥିବା ବିଭିନ୍ନ ଘଟଣାବଳୀ ସମ୍ପର୍କରେ ସାହିତ୍ୟ ମାଧ୍ୟମରେ ଆମେ ଜ୍ଞାନ ଲାଭ କରିଥାଉ। ମଣିଷ ପାଇଁ ସାହିତ୍ୟ ବନ୍ଧୁ, ଉପଦେଶକ ଓ ଦିଗ୍ଦର୍ଶକ ଭାବେ କାର୍ଯ୍ୟ କରିଥାଏ। ତେବେ ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ଏହି ସାହିତ୍ୟ ବନ୍ଧୁ, ଉପଦେଶକ ଓ ଦିଗ୍ଦର୍ଶକ ଭାବେ କାର୍ଯ୍ୟ କରୁଛି। ନିରୋଳା ମୁହୂର୍ତ୍ତରେ ସାହାଯ୍ୟ ଯୋଗାଇ ଦେଇ ମଣିଷକୁ ବିରକ୍ତି ଭାବରୁ ପୁଣି ରକ୍ଷା କରୁଛି ଏହି ସାହିତ୍ୟ। ପୁରାଣ ଓ ଆଧ୍ୟାତ୍ମିକ ଶିକ୍ଷା ମାନବକୁ ସତ୍ଶିକ୍ଷା ପ୍ରଦାନ କରିବା ସହିତ ମଣିଷ ଚରିତ୍ରକୁ ଶୃଙ୍ଖଳିତ ଓ ମାର୍ଜିତ ମଧ୍ୟ କରୁଛି। ତେଣୁ ବ୍ୟକ୍ତି ଚରିତ୍ର ଗଠନ କ୍ଷେତ୍ରରେ ସାହିତ୍ୟର ଭୂମିକା ଏହି ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ପୁନଶ୍ଚ ସାହିତ୍ୟ ପାଠର ଉପଯୋଗିତା ବହୁବିଧ। ଏହା କେବଳ ସାମାଜିକ ଜ୍ଞାନ ପ୍ରଦାନ କିମ୍ବା ଆନନ୍ଦ ବିତରଣ କରେ ନାହିଁ। ଜୀବନ ଯନ୍ତ୍ରଣାରେ ଯେତେବେଳେ ମଣିଷଟିଏ ସନ୍ତୁଳିତ ହେଉଥାଏ ତାକୁ ବଞ୍ଚିବାର ପ୍ରଲୋଭନ ଦେଖାଇଥାଏ ଏହି ସାହିତ୍ୟ। ଉନ୍ନତ ଜୀବନଯାପନ ପାଇଁ ସାହିତ୍ୟ ମଣିଷ ସମାଜକୁ ଦିଗ୍ଦର୍ଶନ ପ୍ରଦାନ କରିଥାଏ। ବିଭିନ୍ନ ଦେଶ, ଜାତି, ସଭ୍ୟତା ଓ ସଂସ୍କୃତି ସମ୍ବନ୍ଧରେ ସାହିତ୍ୟ ଦ୍ୱାରା ଜ୍ଞାନ ଲାଭ ହୋଇ ଆମର ପ୍ରାଚୀନ ସଭ୍ୟତା, ସଂସ୍କୃତି ଓ ସାମାଜିକ ଜୀବନ ସମ୍ପର୍କରେ ସାହିତ୍ୟରୁ ହିଁ ସୂଚନା ମିଳେ। ସେହି
ସେହିପରି ଆଦିବାସୀମାନଙ୍କ ଜୀବନଧାରଣ ପଦ୍ଧତି

ସମ୍ପର୍କରେ ମଧ୍ୟ ଆମେ ଏହି ସାହିତ୍ୟ ମାଧ୍ୟମରେ ଅନେକ କିଛି କଥା ଜାଣିଥାଉ। ପୁନଶ୍ଚ ସାହିତ୍ୟ ମାଧ୍ୟମରେ ମଣିଷର ଅନ୍ଧାର ମନର କଥା ଆଜି ଉଦ୍ଘାଟିତ ହୋଇପାରୁଛି। ଅନୁଭୂତିକୁ ପ୍ରାଞ୍ଜଳ ଏବଂ ଭାବକୁ ଶୃଙ୍ଖଳିତ ରୂପେ ପ୍ରକାଶ କରିବା କ୍ଷେତ୍ରରେ ସାହିତ୍ୟ ହୋଇଛି ଏକ ଉପାଦେୟ ମାଧ୍ୟମ। ସମାଜର ଦଶ ଦୁର୍ବଳତାକୁ ଦୂର କରିବାକୁ ସାହିତ୍ୟ ବୈପ୍ଳବିକର ଭୂମିକା ମଧ୍ୟ ଗ୍ରହଣ କରିଛି। ରୁଷର ଅକ୍ଟୋବର ବିପ୍ଳବ, ଫରାସୀ ରାଷ୍ଟ୍ର ବିପ୍ଳବ କ୍ଷେତ୍ରରେ ସାହିତ୍ୟର ସେହି ବୈପ୍ଳବିକ ଭୂମିକାର ତୁଳନା ନାହିଁ। ପୁଣି ସମାଜର କୁସଂସ୍କାର ଏବଂ ଅନ୍ଧବିଶ୍ୱାସକୁ ଏହା ଅକ୍ଲେଶରେ ପାଦରେ ପକାଇ ତା'ର ନିରାକରଣ ନିମିତ୍ତ ଉଚିତ ମାର୍ଗ ମଧ୍ୟ ପ୍ରଦର୍ଶନ କରିଆସିଛି। ସାହିତ୍ୟ ପଠନ ଦ୍ୱାରା ମଣିଷ ପ୍ରାଣରେ ବଞ୍ଚିବାର ଏକ ଉନ୍ମାଦନା ସୃଷ୍ଟି ହୋଇଛି। ଜୀବନ ଯନ୍ତ୍ରଣାରୁ ସାମୟିକ ମୁକ୍ତି ଦେବା ନିମିତ୍ତ ଏହି ସାହିତ୍ୟ ବିଶ୍ୱସ୍ତ ବନ୍ଧୁଟିଏ ଭାବେ ଭୂମିକା ଗ୍ରହଣ କରିଛି। ଖାଲି ଏତିକି ନୁହେଁ, ଜାତିକୁ ସଂଗଠିତ କରିବା କ୍ଷେତ୍ରରେ ସାହିତ୍ୟର ଅପୂର୍ବ ଭୂମିକା ରହିଛି। ଆମେରିକାର ସ୍ୱାଧୀନତା ଆନ୍ଦୋଳନ ସମୟରେ ରୁଷର କଠୋର ଶାସନ ବିରୋଧରେ, ଫରାସୀର ସଡ଼ସ ଲୁଇଙ୍କ ଅତ୍ୟାଚାର ବିରୋଧରେ ସାହିତ୍ୟ ଜାତିକୁ ସଂଗଠିତ କରି ଯେଉଁ ଅତୁଳନୀୟ ସାହସିକ ପଦକ୍ଷେପ ଗ୍ରହଣ କରିଛି, ସାହିତ୍ୟ ଇତିହାସରେ ତା'ର ତୁଳନା ନାହିଁ। ପୁନଶ୍ଚ ଭାରତର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସାହିତ୍ୟ ଦେଶପ୍ରୀତି ମନ୍ତ୍ରରେ ଜାତିକୁ ସଂଗଠିତ କରି ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପ୍ରେରଣା ଦେଇଛି। ଦେଶର ଶାସକମାନଙ୍କର ଅପାରଗତା ବିରୋଧରେ ସାହିତ୍ୟ ଦେଶବାସୀଙ୍କୁ ଜାଗ୍ରତ କରୁଛି। ଭୀରୁ ଓ ଦୁର୍ବଳ ପ୍ରାଣରେ ଆଣିଦେଇଛି ସତ ସିଂହର ବଳ। ଯାହା ଅସି ଦ୍ୱାରା ସମ୍ଭବ ନୁହେଁ, ତାହା ସାହିତ୍ୟର ମସି ଦ୍ୱାରା ସମ୍ଭବ ହୋଇପାରିଛି। ପ୍ରକୃତରେ ସମାଜ ଗଠନରେ ସାହିତ୍ୟର ଭୂମିକା ରହିଛି ଅନବଦ୍ୟ। ଏହି ସାହିତ୍ୟ ଆଜି ଜୀବନ ଜିଇଁବାର କଳା ଶିଖାଇ ଦେଇଛି। ତେବେ ଏଥିରୁ ଯୁବପିଢ଼ି ମଧ୍ୟ ବାଦ ପଡ଼ିବା କଥା ନୁହେଁ। ପ୍ରତ୍ୟେକ ଯୁବବନ୍ଧୁ ସାହିତ୍ୟକୁ ପାଥେୟ କରନ୍ତୁ। ସାହିତ୍ୟ ଜୀବନରେ ଆଣିଦେବ ଜୀବନ ଜିଇଁବାର ଆଶା। ମଣିଷ ଜୀବନର ବିଭିନ୍ନ କ୍ଷେତ୍ରରେ ସାହିତ୍ୟ ପାଠର ବିଭିନ୍ନ ଉପାଦେୟତା ସ୍ୱୀକାର୍ଯ୍ୟ। ଏହା ନୈତିକ ମୂଲ୍ୟବୋଧ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ମଣିଷ ପରି ଦେଖିବାକୁ ପ୍ରେରଣା ଯୋଗାଇଥାଏ। ଜୀବନକୁ କରେ ଶୁଭ୍ର ସୁନ୍ଦର। ସତ୍ୟ, ଶିବ ଏବଂ ସୁନ୍ଦରର ଜୟଗାନ କରି ବିପଥଗାମୀ ମଣିଷକୁ ସତ୍ପଥରେ ପରିଚାଳିତ କରେ। ନିଷ୍ଠୁର ବାସ୍ତବତାରେ ମ୍ରିୟମାଣ ମଣିଷ ପ୍ରାଣରେ ସୃଷ୍ଟି କରି ବଞ୍ଚିବାର ଉନ୍ମାଦନା। ହୃଦୟରେ ପ୍ରଶାନ୍ତିର ପ୍ରଲେପ ବଳି ଦେଇ ସାହିତ୍ୟ ଚିନ୍ତାକୁ ମହନୀୟ କରେ, ଭାବକୁ ଦିଏ ପ୍ରକାଶର ପୋଷାକ, କଳ୍ପନାର ରଙ୍ଗରେ ରଙ୍ଗାୟିତ କରି ମଣିଷର ହୃଦୟ ଓ ପ୍ରାଣକୁ। ଉନ୍ନତ ଚିନ୍ତାଧାରାର ପ୍ରକାଶ ଏହି ସାହିତ୍ୟ ମାଧ୍ୟମରେ ପ୍ରକାଶିତ ହୋଇଥାଏ, ଉନ୍ନତ ଚିନ୍ତାଧାରା। ତେବେ ବର୍ତ୍ତମାନର ଯୁବପିଢ଼ିମାନଙ୍କର ଉନ୍ନତ ଚିନ୍ତାଧାରା ପ୍ରକାଶିତ ହେଉଛି ଏହି ସାହିତ୍ୟ ମାଧ୍ୟମରେ। ଏହାକୁ ପାଥେୟ କରି ସେମାନେ ଜୀବନର ଅନେକ କିଛି ଅଭୁଲା ସ୍ମୃତିକୁ ବାଣ୍ଟି ଦେଉଛନ୍ତି ସମାଜ ଆଗରେ। ସାହିତ୍ୟ ପାଠର ବହୁବିଧ ଉପଯୋଗିତା ତ ରହିଛି, ତେବେ ଯୁବବନ୍ଧୁମାନେ ମଧ୍ୟ ଏହାକୁ ଆଦରିଲେଣି ଏବଂ ଏହି ସାହିତ୍ୟ ପଠନର ଉପଯୋଗିତା କେବଳ ଆଜି ନୁହେଁ, ଏହା ଯୁଗ ଯୁଗ ଧରି ଯୁବ ମାନସରେ ଭରିଦେଇଛି ଅପୂର୍ବ ଆନନ୍ଦ। ହଁ ଯୁବବନ୍ଧୁ, ଆପଣମାନେ ମଧ୍ୟ ଶୁଣିଥିବେ ଅନେକ ଭାଇ ଭଉଣୀ ଏହି ଲେଖାଲେଖିକୁ ଆଦରି ନେଇଛନ୍ତି। ପାଠ ପଢା ସହିତ ନିଜ ଜୀବନର କିଛି ଅଭୁଲା କଥାକୁ ନିଜ କଲମ ମୁନରେ ପ୍ରକାଶ କରିଦେଉଛନ୍ତି। ଏହା ହିଁ ତ ସାହିତ୍ୟ। ଏହାରି ମାଧ୍ୟମରେ ସେମାନେ ଆନନ୍ଦ ଅନୁଭବ କରୁଛନ୍ତି ଏବଂ ସଂସ୍କୃତି ପରମ୍ପରାକୁ ପାଥେୟ କରି ଏହି ସାହିତ୍ୟ ମାଧ୍ୟମରେ ତାଙ୍କର ଆଚାର ବ୍ୟବହାର ମଧ୍ୟ ପ୍ରଦର୍ଶନ କରୁଛନ୍ତି।

ଯୁବବନ୍ଧୁ, ଋତୁଚକ୍ରର ପରିବର୍ତ୍ତନରେ ହିଁ ଆମ ଜୀବନ ସରସ, ସୁନ୍ଦର ଓ ମଧୁମୟ ହୋଇ ଉଠିଥାଏ। ପହିଲି ବସନ୍ତର ମୃଦୁମଳୟ ପବନ ଆମ ମନରେ ପ୍ରେମ ଓ ପ୍ରଣୟ ଭରିଦିଏ, ତ ବର୍ଷାର ଝିପିଝିପି ବାରିବିନ୍ଦୁ ତନୁମନରେ ଶିହରଣ ଆଣିଦିଏ। ପୁଣି ଶୀତର କାକର ବିନ୍ଦୁ ମନ ଅଗଣାରେ ଭରିଦିଏ ପୁଲକ। ହେଲେ ଗ୍ରୀଷ୍ମର ଝାଞ୍ଜି ବା ସତେ ଯେପରି ଦେଖିଥିବା ସେ ସମସ୍ତ ସ୍ୱପ୍ନକୁ ଜାଳିପୋଡ଼ି ଛାରଖାର କରିଦିଏ। ବାସ୍ତବରେ ଗ୍ରୀଷ୍ମର ଅସହ୍ୟ ଯନ୍ତ୍ରଣା ଆଜି ଅସହନୀୟ ହୋଇପଡ଼ିଛି। ପ୍ରକୃତିର ଏହି ନିଷ୍ଠୁରତା ପଛରେ ଦାୟୀ କେବଳ ଆମେ। ଆମ ଜୀବନକୁ ସରସ, ସୁନ୍ଦର ଓ ବିଳାସମୟ କରି ଗଢ଼ି ତୋଳିବା ପାଇଁ ଆମର ପ୍ରୟାସ ହିଁ ଆଜି ଆମ ଦୁଃଖର କାରଣ ପାଲଟିଛି। ପୂର୍ବେ ଏପରି ଅସହ୍ୟ ତାତି ନଥିଲା କି ମଣିଷ ଛଟପଟ ହେଉନଥିଲା। ନିଜ ହାତରେ ନିଜ ଭାଗ୍ୟ ତ ତିଆରି କରିଛୁ, ଭୋଗିବାକୁ ତ ପଡ଼ିବ। ତେବେ ହାତକୁ ହାତ ଧରି ବସି ରହିଲେ ତ କିଛି ହେବନି, ଏସବୁରୁ ବର୍ତ୍ତିବାର ଉପାୟ ବି ଆମକୁ ଖୋଜିବାକୁ ପଡ଼ିବ। ଏଥିରୁ ବର୍ତ୍ତିବାର ଏକମାତ୍ର ଉପାୟ ହେଉଛି ସଚେତନତା। ଆମେ ସଚେତନ ହେଲେ ହିଁ ଜୀବନକୁ ବିପଦ ମୁଖରୁ ରକ୍ଷା କରିପାରିବା। ସଚେତନ ରହି ନିଜେ ସୁରକ୍ଷିତ ରହିବା, ଆମ ପାଖରେ ଥିବା ସମସ୍ତ ପ୍ରାଣୀ ଜୀବଜନ୍ତୁଙ୍କୁ ମଧ୍ୟ ସୁରକ୍ଷା ଦେବା। ହଁ ଶ୍ରୋତା ବନ୍ଧୁ, ଦିନକୁ ଦିନ ତାତି ବଢ଼ି ବଢ଼ି ଚାଲିଛି, ଆଉ ଏଥିସହିତ ଆମ ଦୈନନ୍ଦିନ ଜୀବନ ଯନ୍ତ୍ରଣାଦାୟକ ହୋଇପଡ଼ିଛି। ତେବେ ଆଜି ଆସନ୍ତୁ ଆମେ ସମସ୍ତେ ଏହି ଅସହ୍ୟ ଯନ୍ତ୍ରଣାରୁ ନିଜକୁ ରକ୍ଷା କରିବା, ନିଜ ପରିବାରର ଅନ୍ୟ ବ୍ୟକ୍ତିବିଶେଷଙ୍କୁ ରକ୍ଷା କରିବା, ଆମ ଚାରିପାଖରେ ଥିବା ସମସ୍ତ ଲୋକଙ୍କୁ ଏଥିରୁ ଆମେ ହିଁ ରକ୍ଷା କରିପାରିବା। ତେବେ କେତେକ କଥା ପ୍ରତି ଯତ୍ନବାନ ହେବା, ସଚେତନ ହେବା। ଏଇ ଯେମିତି ବର୍ତ୍ତମାନ ଆମେ ଆମ ଜୀବନକୁ ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ଘରମାନଙ୍କରେ ଏସି ବ୍ୟବହାର କରୁଛୁ, ଏସି ତଳେ ଅଧିକାଂଶ ସମୟ ବସି ରହି ତାପରେ ହଠାତ୍ ବାହାରକୁ ବାହାରି ଆସିବାରୁ ଆମ ଦେହ ଯେମିତି ଜଳି ଯାଉଛି, ଆଉ ଏହା ହିଁ ଅଂଶୁଘାତର ଏକ ମୁଖ୍ୟ କାରଣ ପାଲଟିଛି। ଯଥାସମ୍ଭବ ଆମେ ଏସି ତଳୁ ହଠାତ୍ରେ ବାହାରକୁ ଆସିବା ନାହିଁ। ଘରେ ଥିବା ବୟସ୍କ ଲୋକଙ୍କ ପ୍ରତି ଯତ୍ନବାନ ହେବା, ଖରାରେ ଘରୁ ବାହାରକୁ ଯିବାକୁ ଦେବା ନାହିଁ। ଆବଶ୍ୟକତା ନଥିଲେ ବୟସ୍କ ଲୋକ, ଛୋଟ ପିଲା ଏମାନଙ୍କୁ ବାହାରକୁ ନେଇଯିବା ନାହିଁ। ବର୍ତ୍ତମାନ ସମସ୍ତ ଅନୁଷ୍ଠାନମାନଙ୍କରେ କାର୍ଯ୍ୟ କରିବାର ସମୟ ଅବଧିକୁ ଦିନ 12 ମଧ୍ୟରେ ସୀମିତ କରାଯାଇଛି। ତେବେ ଏହି ସମୟ ମଧ୍ୟରେ ହିଁ ଆମେ ଆମର କାର୍ଯ୍ୟକୁ ଜାରି ରଖିବା। ପ୍ରତ୍ୟେକ ବ୍ୟକ୍ତି ଆବଶ୍ୟକତା ନଥିଲେ ଦ୍ୱିପ୍ରହର ସମୟରେ ଘରୁ ବାହାରକୁ ଯିବା ନାହିଁ। ଘରୁ ବାହାରକୁ ଯିବା ସମୟରେ ଗାମୁଛା, ଛତା, ପାଣି ବୋତଲ ସାଥିରେ ନେଇଯିବା। ରାସ୍ତାରେ ଯାଉଥିବା ସମୟରେ ଯଦି ଶରୀର ଅସୁସ୍ଥ ଅନୁଭବ ହୁଏ ତେବେ ଛାଇ ସ୍ଥାନ ଦେଖି ବିଶ୍ରାମ ନେବା। ଅତ୍ୟଧିକ ଅସୁସ୍ଥ ହୋଇପଡ଼ିଲେ ଯଥାଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ସହିତ ପରାମର୍ଶ କରିବା। ବର୍ତ୍ତମାନ ସମୟରେ ଦେଖାଯାଉଛି ରାସ୍ତାରେ ଅନେକ ସ୍ଥାନରେ ଅନେକ ସଂସ୍ଥା ଜଳଛତ୍ରର ବ୍ୟବସ୍ଥା କରିଛନ୍ତି, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଆମେ ସେଥିରୁ ପାଣି ନେଇ ପିଇପାରିବା। ଘୋଳ ଦହି, ସର୍ବତ, ORS ପାଣି, ପଇଡ଼ ପାଣି ଏସବୁକୁ ମଝିରେ ମଝିରେ ଆମେ ପିଇବା ଆବଶ୍ୟକ। ଖାଲି ଏତିକି ନୁହେଁ, ବୁଲା ପଶୁପକ୍ଷୀଙ୍କ ପାଇଁ ରାସ୍ତା କଡ଼ରେ କୌଣସି ଏକ ପାତ୍ରରେ ଠାଁକୁ ଠାଁ ପାଣି ମଧ୍ୟ ଆମେ ରଖିବା। ଏହିଭଳି କେତେକ କଥା ପ୍ରତି ଯଦି ଆମେ ଯତ୍ନବାନ ହେବା ତେବେ ଅଂଶୁଘାତରୁ ନିଜକୁ ରକ୍ଷା କରିପାରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିରୁ ରକ୍ଷା କରିପାରିବା। ତେବେ ଆସନ୍ତୁ ଆମେ ସମସ୍ତେ ଏଥିପ୍ରତି ସଚେତନ ରହିବା, ନିଜେ ସୁରକ୍ଷିତ ରହିବା, ନିଜ ପରିବାର ଓ ସମାଜକୁ ସୁରକ୍ଷିତ ରଖିବା।

0: ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନରେ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀର ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମିତ୍ତ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୌରଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକଙ୍କ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏତଦ୍ବ୍ୟତୀତ ଅଧିକ ବ୍ୟବସାୟୀ ପଞ୍ଜୀକରଣ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ସଫଳତା ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସାମୁହିକ ପ୍ରୟାସର ଫଳାଫଳ। ଓଡ଼ିଶାକୁ ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟକୁ 2036 ସୁଦ୍ଧା କୁପୋଷଣମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଆଜି ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ ଖର୍ଚ୍ଚକୁ 18 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ 35,000 ଶିଶୁ ଅତିଶୟ କମ୍ ଓଜନ ବର୍ଗରେ ରହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ବିଭାଗ ଯେଉଁ ଢଙ୍ଗରେ ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ କାମ ଆରମ୍ଭ କରିଛି, ଫୋକସ୍ ଆରମ୍ଭ କରିଛି, ତାଙ୍କର ଟ୍ରିଟମେଣ୍ଟ, ତାଙ୍କୁ ଡିଟେକ୍ଟ କରିବା, ତାଙ୍କୁ ଚିକିତ୍ସା କରିବା, ପ୍ରୋତ୍ସାହନ ଦେବା, ଏଥିରେ ଆମେ ସଫଳ ହେବୁ ଏବଂ ଏକ କୁପୋଷଣ ମୁକ୍ତ ଓଡ଼ିଶା ଗଢ଼ିବା। ସମାଜର ସବୁ ବର୍ଗର ଲୋକମାନେ ଏ ଛୁଆମାନଙ୍କର କୁପୋଷଣ ଉପରେ ଟିକେ ଭାଗିଦାରୀ କରିବା ପାଇଁ ମୁଁ ଅନୁରୋଧ କରୁଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟର ଅଛି, ଯେଉଁ ଯେଉଁ ଜିଲ୍ଲା, ଯେମିତି ନବରଙ୍ଗପୁର କୁପୋଷଣରେ ସାମ୍ନାକୁ ଆସୁଛି, ମୟୂରଭଞ୍ଜ ଆସୁଛି, ସେହି ସେହି ଜିଲ୍ଲାରେ ଟିକେ ଜନଭାଗିଦାରୀ ବା ସମାଜସେବୀ ମାନେ ଟିକେ ଭାଗିଦାରୀ କଲେ ବହୁତ ଜଲ୍ଦି ଓଡ଼ିଶା କୁପୋଷଣ ମୁକ୍ତ ହୋଇପାରିବ।
0: ଏହି ଅବସରରେ ଜୀବନର ପ୍ରଥମ 1000 ଦିନର ଡିଜିଟାଲ ପୁସ୍ତକକୁ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର 2ୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା

ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ର ସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ପ୍ରଥମଥର ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ଆୟୋଜନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯୋଗ ଦେଉଥିବା ପ୍ରତିନିଧି ଦଳଙ୍କ କୋଣାର୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାକୁ ପାଞ୍ଚଟି ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକୋଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ 5-ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟିର ବରିଷ୍ଠ ପ୍ରଶିକ୍ଷକ ମୀନା କୋଠରୀ ଓ ପ୍ରମିଳା ଆଚାର୍ଯ୍ୟ ଶିବିରରେ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ବିବାଦଗୁଡ଼ିକର ସହଜ ତ୍ୱରିତ ନ୍ୟାୟ ପ୍ରଦାନ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରାଯିବା ସହ ପ୍ରବଳ ବର୍ଷା ହେଲେ ଉଚ୍ଚ ଶକ୍ତିସମ୍ପନ୍ନ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍ ଗାର୍ଡ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। 3 ରଥର ସମସ୍ତ ଚକ ଓ ଅଖ ସଂଯୋଗ ପରେ ଆଜି ଅଖ ଉପରେ 5 ଦଣ୍ଡା ପଡ଼ିଛି। 3 ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନଡ଼ିଆ ମହାର୍ଗ ରଖି ଅନୁକୂଳ କରିବା ପରେ ଭୋଇ ସେବକମାନେ ରଥ ଉପରକୁ ଦଣ୍ଡା ଉଠାଇଥିଲେ। ଗରଗରା ଓ ଗୟଳକଣ୍ଟା ପଡ଼ିବା ପରେ 4 ନାହାକା ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ନିବାସ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ଅଙ୍କୁଶପୁରଠାରେ ଉପଲବ୍ଧ ହେଉଛି। ନିଜ ପରିବାରଠାରୁ ଦୂରରେ ରହୁଥିବା ଅବିବାହିତ କିମ୍ବା ବିବାହିତ କର୍ମଜୀବୀ ମହିଳାମାନେ ଏହି ସଖୀ ନିବାସର ସୁବିଧା ନେଇପାରିବେ। ରାଜ୍ୟରେ 4 ଜଣ ଛାତ୍ର ଛାତ୍ରୀ ଜାପାନରେ ଅନୁଷ୍ଠିତ ସାକୁରା ସାଇନ୍ସ ହାଇସ୍କୁଲ କାର୍ଯ୍ୟକ୍ରମରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା, କୋରାପୁଟର ଶୁଭମ ନାୟକ, ତେଲକୋଇର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ରେଙ୍ଗାଲିର ଆଦ୍ୟାଶା ପଣ୍ଡା ଏଥିରେ ଭାଗ ନେଇଥିଲେ। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ସ୍ନାତକ ଶିକ୍ଷକ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କୁ ଜିଲ୍ଲାପାଳ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ଦକ୍ଷିଣ ପୂର୍ବ ଆରବ ସାଗର ଲାକ୍ଷାଦ୍ୱୀପ କେରଳମ୍

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲହ ସମ୍ପ୍ରଦାୟର ହେର ଗୀତ ପରିବେଷଣ କରିଛନ୍ତି କାହ୍ନାଇ ବଣ୍ଡ୍ରା ଏବଂ ତାଙ୍କର ସାଥୀ କଳାକାରମାନେ।

କାହ୍ନାଇ ଭାଣ୍ଡ୍ରା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ପିଥନାଥ ବାନ୍ଦ୍ରା, ପରମେଶ୍ୱର ଦେଓଗାମ, ବୀର ସିଂ ସିରକା, ରାମରଞ୍ଜନ ଦେଓଗାମ, ମାନୁ ସୟ, ରାମଜିତ ଜାମୁଦା, ଚାନ୍ଦୁ ସୟ, ସୁମି ବାନ୍ଦ୍ରା ଏବଂ ଜାନକୀ ବାନ୍ଦ୍ରା।

0: ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳ ସ୍ୱର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସୀ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସୀ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବାବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବା ବ୍ୟବସ୍ଥା ରହିଛି। ପ୍ରଥମଥର ଲାଗି ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବା ଲାଗି ଏହି ନିୟମରେ ସାମିଲ କରାଯାଇଛି। ଜଣେ ବ୍ୟକ୍ତି ପ୍ରବାସୀ ବ୍ୟୁରୋ ନିକଟରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 30 ଦିନ ମଧ୍ୟରେ ଆବେଦନ ଗ୍ରହଣ କରାଯିବା ସହ 60 ଦିନ ମଧ୍ୟରେ ଏ ସମ୍ପର୍କିତ ସମସ୍ୟାର ସମାଧାନ କରିବା ଲାଗି ପ୍ରବାସୀ ବ୍ୟୁରୋ ଆୟୋଗ ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ନେପାଳର ରାଷ୍ଟ୍ରୀୟ ସ୍ୱତନ୍ତ୍ର ଦଳ ଅଧ୍ୟକ୍ଷ ରବି ଲାମ୍ଚେନ୍ ଏବଂ ତାଙ୍କ ପ୍ରତିନିଧି ଦଳଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ଭାରତ ନେପାଳ ବିକାଶ ଭାଗିଦାରିତା ଏବଂ ଜନସମ୍ପର୍କ ଉପରେ ଆଲୋଚନା କରାଯାଇଛି। ଏହା ଉଭୟ ଦେଶ ମଧ୍ୟରେ ବିକାଶ ଏବଂ ସମୃଦ୍ଧିକୁ ଅଧିକ ଉନ୍ନତି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ନୂଆଦିଲ୍ଲୀରେ ଜର୍ମାନୀର ମନ୍ତ୍ରୀ ମ୍ୟାରିଓ ଭୁଏଟ୍ଙ୍କ ସହ କ୍ୱାଣ୍ଟମ୍ ଯୋଗାଯୋଗ, ଫୋଟୋନିକ୍ସ ଏବଂ ଶିଳ୍ପଭିତ୍ତିକ ପ୍ରଯୁକ୍ତି ବିଦ୍ୟା ଭାଗିଦାରିତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଡକ୍ଟର ସିଂହ କହିଛନ୍ତି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାରତ ଆୟୋଜନ କରୁଛି। ଏହା ଜୈବ ପ୍ରଯୁକ୍ତି ବିଦ୍ୟା, ସ୍ୱାସ୍ଥ୍ୟ, ଜଳ ପ୍ରଯୁକ୍ତି ବିଦ୍ୟା, କୃତ୍ରିମ ବୁଦ୍ଧିମତା, ମହାକାଶ ପ୍ରଯୁକ୍ତି ବିଦ୍ୟା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ। ଡକ୍ଟର ସିଂହ କହିଛନ୍ତି ଭାରତ ଏବଂ ଜର୍ମାନୀ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଜନସମ୍ପର୍କ କ୍ଷେତ୍ର ଦୃଢ଼ ରହିଛି। ସେ କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ, ଗବେଷଣା, ନବସୃଜନ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପୁନଃ ମୂଲ୍ୟାୟନ ପୋର୍ଟାଲକୁ 8,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ବ୍ୟବହାର କରିଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମୟସୀମାକୁ ମଧ୍ୟ ପରିବର୍ତ୍ତିତ କରାଯାଇଛି ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ ଖୋଲାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନମ୍ଘର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ 5 ଜଣଙ୍କ ବିଚାର ବିଭାଗୀୟ ହାଜର ସୀମା ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଜଜ୍ ଅଜୟ ଗୁପ୍ତା,

ସିବିଆଇ ପକ୍ଷରୁ ବିଚାର ବିଭାଗୀୟ ହାଜତ ସୀମା ବର୍ଦ୍ଧିତ କରିବା ଲାଗି କରିଥିବା ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମଙ୍ଗିଲାଲ ଖାଟିକ୍, ବିକାଶ ବିୱାଲ, ଦିନେଶ ବିୱାଲ, ୟଶ ୟାଦବ ଏବଂ ଧନଞ୍ଜୟ ଲୋଖାଣ୍ଡେଙ୍କ ନାମ ରହିଛି। ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଲାଣି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଢାଞ୍ଚା ବ୍ୟାପକ ସ୍ତରରେ ପହଞ୍ଚପାରିଛି। ଏଥିରେ ପ୍ରତିଷେଧକ, ପୁନର୍ଥଇଥାନ ଏବଂ ବୃଦ୍ଧାବସ୍ଥାରେ ଯତ୍ନ ସାମିଲ କରାଯାଇଛି। ସେ କହିଛନ୍ତି 182,000 ଉର୍ଦ୍ଧ୍ୱ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଉଛନ୍ତି। ପଞ୍ଜାବର ଏମ୍ସ ଭତିଣ୍ଡାଠାରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି 30 ବର୍ଷର ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ପଞ୍ଚାୟତ, ଆଶାକର୍ମୀ ଏବଂ ସାମୁଖ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପ୍ରୋତ୍ସାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି 36 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୁଖ ଗହ୍ୱର କର୍କଟ, 17 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜରାୟୁ କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମି କଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା, ବିକାଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକୋସା ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ତାରିଖ ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ, ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ

0: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ, ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟ 2024-25 ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲା 600-395 ଅଙ୍କ ପାଇ ଉତ୍ତମ 3 ଗ୍ରେଡ୍ ହାସଲ କରିଛି। ଏଥିରେ ଶିକ୍ଷାର ଫଳାଫଳ, ଶ୍ରେଣୀଗୃହ ପରିଚାଳନା, ଭିତ୍ତିଭୂମି ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପ୍ରଶାସନିକ ପ୍ରକ୍ରିୟା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମପା ଯାଇଥାଏ। ଏହି ସୂଚକାଙ୍କରେ ଉଚ୍ଚସ୍ଥାନ ହାସଲ କରିବା କେବଳ ଭଲ ପରୀକ୍ଷା ଫଳାଫଳର ପ୍ରତିଫଳନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ଗୁଣବତ୍ତାର ପ୍ରମାଣ। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଏହାକୁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପ୍ରଶାସନର ସାମୂହିକ ପ୍ରୟାସର ସଫଳତା ବୋଲି କହିଛନ୍ତି।
3: ଆମର ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
2: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6,446 ପରିବାର ଚିହ୍ନଟ ହୋଇଥିବା ବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ ପିଏମ୍ ଆବାସ ଯୋଜନାର ଲାଭ ପାଇଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କାରାଗାର ପରିଦର୍ଶନ କରିଛନ୍ତି। ଦଳ ମହିଳା ଅନ୍ତେବାସୀଙ୍କ ସୁବିଧା, ସ୍ୱାସ୍ଥ୍ୟସେବା, ଶିଶୁ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଛି। ଝାରସୁଗୁଡ଼ା ଓ ଲଖନପୁର କୋର୍ଟ ପରିସରରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 3,573 ମାମଲାର ଆପୋଷ ସମାଧାନ ହୋଇଛି। ଏହା ମାଧ୍ୟମରେ ମୋଟ 61,13,000 ଟଙ୍କାର ନିଷ୍ପତ୍ତି କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମରେ 8ମ ରାଷ୍ଟ୍ରୀୟ ପୋଷଣ ପଖୱାଡ଼ା ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ବୁଥସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍

0: ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ କ୍ରେନ୍ ସେବା, ରମ୍ବଲ ଷ୍ଟ୍ରିପ୍ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ ସହ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ବାରିପଦା ସ୍ତୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନଟି ପରେ।

0: ଆମର ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ତଥା ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଚାଷବାସ କାର୍ଯ୍ୟକ୍ରମ।
1: ହଁ, ବୁଝିଲ ନା ସତ୍ୟାନନ୍ଦ?
0: ହଁ,
1: ଆମର ପ୍ରାୟ ସାଧାରଣରେ କୁହାଯାଏ ଯେ ବୁଜ ନ ବୁଜ ପଢ଼ ଗୀତା ଆଉ ରୁଚ ନ ରୁଚ ଖା ପିତା, ଅର୍ଥାତ୍ ଆମକୁ ଗୀତା ଅନେକ କଥା ଶିଖାଏ, ଅନେକ ରାସ୍ତା ଦେଖାଏ, ଏବଂ ଆମେ ଯେତେବେଳେ ଅସୁବିଧାରେ ପଡ଼ିଥାଉ ତାର ସମାଧାନର ଯେଉଁ ପନ୍ଥା, ସେ ସମାଧାନର ପନ୍ଥା ମଧ୍ୟ ଦେଖାଏ। ସେହିପରି ଭାବରେ ଆମର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ହେଲେ ପିତା ମଧ୍ୟ ଅତି ଜରୁରୀ। ତେଣୁ ଆମେ ଖାଦ୍ୟଟା ଯେଉଁ ଖାଉଛେ, ଅନେକ ସମୟରେ ଅନେକ ଲୋକ ଅଛନ୍ତି କେବଳ ମିଠା ଖାଇବା ପାଇଁ ଭଲ ପାଆନ୍ତି ବା କେବଳ ଆମିଷ ଖାଇବା ପାଇଁ ଭଲ ପାଆନ୍ତି, କିନ୍ତୁ ସମୁଦାୟ ସୁସ୍ଥ ରହିବାକୁ ହେଲେ ଆମକୁ ସବୁ ପ୍ରକାରର ଖାଦ୍ୟ ଖାଇବାକୁ ହୁଏ, ଏବଂ ଦେହକୁ ଠିକ ରଖିବା ପାଇଁ ହେଲେ ଆମକୁ ପିତା, କଷା, ଖଟା, ମିଠା ସବୁ ରକମ ଦରକାର। କିନ୍ତୁ ଆମେ ଜାଣିଛୁ ଯେ ତିନି ପ୍ରକାରର ଧଳା ଜିନିଷ ରହିଛି ଯୋଉଟାକି ଆମର ବିଷ ଭଳିଆ କାମ କରେ, ଯୋଉଟାକୁ କୁହାଯାଉଛି ଆମର ସଫା ଚିନି, ସଫା ଲୁଣ ଆଉ ମଇଦା। ଏଇ ତିନିଟା ଜିନିଷ ଆମ ଦେହ ପାଇଁ ବହୁତ ଖରାପ, ଏବଂ ବର୍ତ୍ତମାନ ସୁଦ୍ଧା ଆମ ଭାରତ ବର୍ଷରେ ଡାଇବେଟିସ ସେଇ ରୋଗଟା ପ୍ରାୟ କହିବାକୁ ଗଲେ ସମସ୍ତଙ୍କର ହେଇଯାଉଛି, ଆଉ ବ୍ଲଡ ପ୍ରେସର ବି ସେମିତି ସମସ୍ତଙ୍କୁ ହେଇଯାଉଛି। ତାର ଏକମାତ୍ର କାରଣ ଆମେ ଜାଣୁଛୁ ଯେ ଆମ ଖାଦ୍ୟପେୟର ବିଭିନ୍ନ ପ୍ରକାରର ଅସୁବିଧା ବା ଖାଦ୍ୟପେୟରେ ଆମର ଯୋଉ ଢଙ୍ଗ ପରିବର୍ତ୍ତନ ହେଇଯାଇଛି ସେଟା ଗୋଟେ କାରଣ। ଆଉ ଗୋଟେ କାରଣ ହେଉଛି କ'ଣ ନା, ଆମର ଯୋଉ ଜୀବନଶୈଳୀ, ଆମେ ଆଦୌ କାମ କରୁନାହୁଁ, ଶାରୀରିକ ପରିଶ୍ରମଟାକୁ ଆମେ ପ୍ରାୟ କହିବାକୁ ଗଲେ ଭୁଲି ଗଲୁଣି। ପ୍ରାୟ ଗାଡ଼ିରେ ଗଲୁ, ଅଫିସ ଗଲୁ, କାମ କଲୁ, କି ଯିଏ ଯେମିତି ସବୁବେଳେ ଶାରୀରିକ ପରିଶ୍ରମଟାକୁ ଆମେ ଯେତେ କମ୍ ହବ ବୋଲେ କରିବା ପାଇଁ ଚାହୁଁଛୁ, ଅର୍ଥାତ୍ ଆରାମ ପଛରେ ଦୌଡ଼ୁଛୁ। ସୁଖ ସ୍ୱଚ୍ଛନ୍ଦ ରହିବା ପାଇଁ ମଣିଷ ବିଭିନ୍ନ ପ୍ରକାର ଜିନିଷ ବାହାର କଲା, ଏବଂ ଗାଡ଼ି ଘୋଡ଼ା ପାଖରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା କରିବା ପରେ ବର୍ତ୍ତମାନ ଆମର ଅନୁଭୂତି ହେଲାଣି ଲୋକମାନଙ୍କୁ, ପ୍ରାୟ ଦେଖ ସାଇକେଲ ଆଦର ବଢ଼ିଲାଣି, ଲୋକ ମର୍ଣ୍ଣିଂ ୱାକ୍ କରୁଛନ୍ତି ଆଉ ଇଭିନିଂ ୱାକ୍ କରୁଛନ୍ତି, ଏଇ ପ୍ରକାର ନୂଆ ଫ୍ୟାସନରେ ଗୋଟେ ଚାଲିଛି। କିନ୍ତୁ ପ୍ରକୃତର କଥା ହେଉଛି ଆମର ଯୋଉ ପୁରୁଣା ଜୀବନଶୈଳୀ ଯୋଉଟା ଥିଲା ସେଇଟାକୁ ଯଦି ଆମେ ପସନ୍ଦ କରିଥାନ୍ତେ ବା ସେଇଟାକୁ ଯଦି ଆମେ ସବୁଦିନ ଧରି ଚଲେଇଥାନ୍ତେ।

0: ତାହେଲେ ଆମକୁ ଏତିକି ଶାରୀରିକ ଅସୁବିଧା ଏବଂ ତା ସହିତ ଆମର ଡାକ୍ତରଖାନା ଖର୍ଚ୍ଚ, ଔଷଧରେ ଖର୍ଚ୍ଚ, ଏସବୁ କଥା ଆସିନଥାନ୍ତା। ଏବଂ ଦେଖ ଆଉ ଗୋଟେ କଥା, ଯେ ଡାକ୍ତରଖାନା ବହୁତ ହେଇଯିବ, ଡାକ୍ତର ବହୁତ ହେଇଯିବେ, ଆମେ ଯେ ସୁସ୍ଥ ରହିବା ସେ କଥା ବି ଭାବିବା ଠିକ ନୁହେଁ। କାରଣ ଆମର ବହୁତ କଥା ନଜିର ରହିଛି, ଯେମିତି ଆମର ଜାପାନରେ ଡାକ୍ତରଖାନା କମ୍, ଡାକ୍ତର କମ୍, କିନ୍ତୁ ସେଥିରେ ଲୋକମାନଙ୍କର କମ୍ ସେ କମ୍ 100 ପର୍ଯ୍ୟନ୍ତ ସେମାନେ ନିରୋଗ ହେଇକି ବଞ୍ଚୁଛନ୍ତି। ସେଇଭଳି କଥା ଆମେ ଯଦି ଭଲ ରହିବାକୁ ହେଲେ ଦେଖିବ ଦୁଇ ପ୍ରକାର ଲୋକ ଅଛନ୍ତି। ଅନେକ ଲୋକ ପୁରା ସାମ୍ନାସାମ୍ନି ସବୁବେଳେ ଖାଲି ପ୍ରଶଂସା କରିବେ, ଆଉ କିଛି ଲୋକ ଅଛନ୍ତି ସାମ୍ନାସାମ୍ନି ଯାହା ତୁମର ଭୁଲ ହେଲା ତାହେଲେ କହିଦେବେ ଯେ ଭାଇ ଏଇ କଥାଟା ଭୁଲ କଲ, କି ବଡ ହୁଅନ୍ତୁ ସାନ ହୁଅନ୍ତୁ ସେମାନେ କହିଦେବେ। କିନ୍ତୁ ତୁମେ କୋଉଟାକୁ ଭଲ କହିବ କୁହନା, ଯୋଉମାନେ ସାମ୍ନାରେ ତୁମର ପ୍ରଶଂସା କରନ୍ତି ଭଲ କହିବ, ନା ଯୋଉମାନେ ଆମର ଭୁଲଟାକୁ ବାଛି ଦିଅନ୍ତି, କହିଦିଅନ୍ତି, ଆମକୁ ପରିବର୍ତ୍ତନର ଗୋଟେ ପନ୍ଥା ଧରେଇ ଦିଅନ୍ତି ତାଙ୍କୁ ଭଲ କହିବ? କୋଉମାନେ ସମାଜ ପାଇଁ କୋଉମାନେ ଭଲ?
1: ନା ନା, ସମାଜ ପାଇଁ ଯେଟା କହିଲ ସେଟା ତ ନିଶ୍ଚିତ ଭାବରେ ଆମେ ସମସ୍ତେ ଜାଣିବା ଦରକାର। ଏ ଯୋଉ ପ୍ରଶଂସା କଥାଟା ପଡିଲା ତାର ଦୁଇଟା ଅର୍ଥ ଅଛି। ଗୋଟେ ପ୍ରଶଂସାରେ ସାଙ୍ଗେ ସାଙ୍ଗେ ବା ତତ୍କ୍ଷଣାତ୍ କିଛି ଲାଭ ପାଇବା ତାଙ୍କ ଠାରୁ, ସେଥିପାଇଁ ବି ମାନେ ପ୍ରଶଂସା
0: କରନ୍ତି ଅଧିକାଂଶ ଲୋକ ପ୍ରଶଂସା
1: କରନ୍ତି। ସେଟା ଗୋଟେ ଧରନ୍ତୁ, ଗୋଟେ ମାନେ ଆମେ ଚା ଦୋକାନକୁ ଯାଇଛେ, ସାଙ୍ଗେ ସାଙ୍ଗେ କହିବା ଆଜି ବଢିଆ ତମେ ଶାର୍ଟଟା ପିନ୍ଧିଛ, ମୁଣ୍ଡଟା ଭଲ କୁଣ୍ଡେଇଛ, ଜୋତା ବଢିଆ ଦେଖାଯାଉଛି, ଆଉ ତାହେଲେ ଚା ଫା।
0: ନା ନା, ସେଇଟା ତ ଗୋଟେ ଚଣ୍ଟା କହୁଛ, ସେଟା ବ୍ୟକ୍ତିଗତ ସ୍ତରରେ, କିନ୍ତୁ ସେଇ ବ୍ୟକ୍ତିଗତ ସ୍ତରରେ ପ୍ରଶଂସାଟା ଆଉ ପ୍ରକାରର ଅଛି। ଯୋଉମାନେ ତାକୁ ଓଡ଼ିଆ କଞ୍ଚା ଭାଷାରେ କୁହାଯାଏ, କିଛି ଲୋକ ଅଛନ୍ତି ତାଙ୍କର କାମ ହେଉଛି, ସେମାନେ ଯୋଉ ସ୍ତରକୁ ଯାଆନ୍ତୁ ନା କାହିଁକି ସେମାନେ ଚାଟୁଦାର କାମ କରନ୍ତି, ଅର୍ଥାତ୍ ଅଯଥା ପ୍ରଶଂସା କରନ୍ତି, ସେଟା କିଛି ଦରକାର ନାହିଁ। ଆଉ ଅନେକ ଲୋକ ବି ସେଇଟାକୁ ଭଲ ପାଆନ୍ତି, ସେଇଟାକୁ ଭାରି ମାନେ ଯେମିତିକି ରଜା ମହାରାଜା ମାନେ ସବୁ ସେଇ ପ୍ରକାରର ସେଇ ଯୋଉ ଚାଟୁଦାର ମାନଙ୍କର ଇଏରେ ପଡ଼ିଯାଇଥିଲେ, ଏବଂ ସେମାନେ ବି ବହୁତ କିଛି ଦାନ ଦକ୍ଷିଣା ଏମିତି କରିଦେଇଛନ୍ତି। ଦାନ ଦକ୍ଷିଣା ଯେ ଦରକାର ନୁହେଁ ସେ କଥା ମୁଁ କହୁନି, କିନ୍ତୁ ସେମାନଙ୍କର ସମ୍ପତ୍ତି ଫମ୍ପତ୍ତିକୁ ବି ସେମାନେ ଲୁଟ୍ କରିଛନ୍ତି ଏବଂ ଖରାପ ସେଟା ପ୍ରକୃତରେ ମୁଁ ଜାଣିବାକୁ ଗଲେ। ଆଗକୁ ଗୋଟେ ଭଲ ଦେଖାଯାଉଛି, ଭଲ କଥା ହଉଛ, ସେଟା ଅଲଗା କଥା, କିନ୍ତୁ ପ୍ରକୃତରେ ଯିଏ ଆମକୁ ଭୁଲଟା କହିଦେଉଛି ଯେ ବାବୁ ଏଇ କଥାଟା ତୁମେ ଭୁଲ କହିଲ ବା ଏଇ ଚିନ୍ତାଧାରାଟା ଭୁଲ ଏଇଟା ଠିକ, ସେଇ କଥାକୁ ନେଇକି ଯଦି ଆମେ ଦେଖିବା ଯେ ଯିଏ ସାମ୍ନାସାମ୍ନି ଆମ ଭୁଲଟା କହିଦେଲା, ହୁଏତ ସଭା ସମିତିରେ ନ ହେଇପାରେ କିନ୍ତୁ ଏକାନ୍ତରେ ମାନେ ବା କୁଟିଆ ଜାଗାରେ ସେଠି କହିବାଟା କିଛି ଭୁଲ କି ଜଣକାର ଭୁଲଟାକୁ ଯଦି ଦର୍ଶାଯାଏ?
1: ହଁ ନା, ନିଶ୍ଚିତ ଭାବରେ, କାରଣ ଭୁଲଟା ଯଦି ଆମେ ଦର୍ଶାଇଦବା ଏବଂ ସେଟା ହୁଏତ ଯେମିତି ନିମ କଥା କହୁଥିଲ ତତ୍କ୍ଷଣାତ୍ ତାହା କଷ୍ଟ ଦେଇପାରେ, କିନ୍ତୁ ତାର ଜୀବନଶୈଳୀରେ ତାର ଆଗାମୀ ଦିନରେ ନିଶ୍ଚିତ ଭାବରେ ଭଲ ହବ।
0: ବର୍ତ୍ତମାନ ଦେଖ ଆମର ପରିବାର ମାନଙ୍କରେ ବି ଯଦି ବଡ ଲୋକମାନେ କହିଦଉଛେ ଆମେ ସବୁ ସହ୍ୟ ଶକ୍ତି ଆମର କମିଯାଇଛି, ଆମକୁ ଖରାପ ଲାଗୁଛି, ତା ମାନେ କଣ? ଆମର ଯୋଉ ଆଗରୁ କିନ୍ତୁ ଆମେ ଦେଖିଛୁ ଛୋଟ ଥିଲା ବେଳେ ଆମକୁ ଆମ ବାପା ମା ମାନେ ଦର୍ଶାଇ ଦଉଥିଲେ, ଆମ ପିଉସା ପିଉସୀ ମାଉସୀ ମଉସା କେତେ ପ୍ରକାର ସମ୍ପର୍କ ଯିବା ଆସିବା ଏଗୁଡା ସବୁ ରହୁଥିଲା। ଏବେ କଣ ହେଇଛି ମଣିଷ ସେଇ ଯୋଉ କହୁଛ ଯେ ଏକାନ୍ନବର୍ତ୍ତୀ ପରିବାର ଆଉ ନାହିଁ, ସମସ୍ତେ ଭାବୁଛନ୍ତି ଯେ ମୁଁ ମୋର ଛୁଆ ମୋର ସ୍ତ୍ରୀ ବା ସ୍ତ୍ରୀ ଭାବୁଛି ମୁଁ ମୋର ଛୁଆ ମୋର ସ୍ୱାମୀ ଏଇମାନଙ୍କୁ ନେଇକି ମୋର ପରିବାର। କିନ୍ତୁ ପ୍ରକୃତରେ ଆମ ଭାରତୀୟ ସଂସ୍କୃତିରେ ଆମ ଜାଗାରେ ମଧ୍ୟ ଆମ ମୟୂରଭଞ୍ଜ ଭଳି ଜାଗାରେ ଆମେ ବହୁତ ଲୋକକୁ ଏପରି ସାଇ ପଡ଼ିଶାରେ ଯୋଉ ଲୋକମାନେ ରହନ୍ତି ତାଙ୍କ ସହିତ ବି ଆମେ ସମ୍ପର୍କ ଗୋଟେ ରଖିଥାଉ ଏବଂ ଆମେ କହୁ କାହାକୁ ଗୋଟେ କାକା କାହାକୁ ଗୋଟେ ମଉସା କାହାକୁ ଗୋଟେ ପିଉସା ଆମେ ଡାକୁଥିଲୁ ଏବଂ ସ୍ନେହ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ଥିଲା। କିନ୍ତୁ ତା ଭିତରେ ବି ଆମେ ଯଦି କିଛି ଭୁଲ କରୁଥିଲୁ ଆମକୁ କହିଦଉଥିଲେ ଦର୍ଶାଇ ଦଉଥିଲେ ଯେ ଏଇଟା ଭୁଲ ହଉଛି ଏଇଟା ଠିକ ହଉଛି। ଏବଂ ସମାଜରେ ସେତେବେଳେ କଣ ହଉଥିଲା, ଘରମାନଙ୍କୁ କହୁଥିଲେ ନା ନା ସିଏ ଯୋଉଟା କହିଲେ ବାପା ମା ମାନେ କହିଥିଲେ ସିଏ ଯୋଉଟା ଦର୍ଶାଇଛନ୍ତି ସେଟା ଭଲ କଥା କହିଛନ୍ତି ଏବଂ ତୋର ସେଟା ଭବିଷ୍ୟତରେ ବହୁତ କାମ ଦବ, ତାକୁ ତୁମେ ପରିବର୍ତ୍ତନ କରିବା ଉଚିତ। ଏଇସବୁ କଥାକୁ ନେଇକି ବର୍ତ୍ତମାନ ଦେଖ ତୁମେ ଯଦି ଗାଁ ଗହଳିରେ ବି ମୁଁ ଦେଖୁଛି କାହାରି ଯଦି ଭୁଲ ତୁମେ ଛୋଟ ପିଲା ତ ଅଲଗା କଥା, ସ୍କୁଲ ଯିବା ପିଲା ତ ଅଲଗା କଥା, କଲେଜ ଯିବା ପିଲା ତ ଅଲଗା କଥା, କାହାରି ବଡ ଲୋକର ଯଦି ଭୁଲ ବି ତୁମେ କହିଦେଲ ବା ଜଣେ କହିଦେଲା ତାହେଲେ ସିଏ ସମସ୍ତଙ୍କର ଶତ୍ରୁ ହେଇଯାଉଛି। କିନ୍ତୁ ପ୍ରକୃତରେ ଦେଖ ତାଠୁ ମିତ୍ର ଆଉ କେହି ନାହିଁ। ଜଣେ ଭୁଲଟା ଯିଏ ଦର୍ଶାଇ ଦଉଛି ସିଏ ପ୍ରକୃତରେ ତୁମର ହିତାକାଂକ୍ଷୀ, ଯିଏ ତୁମକୁ ସାମ୍ନାସାମ୍ନି ତୁମର କିଛି ଭଲ ଥାଉ କି ନ ଥାଉ ଯଦି ଉଚ୍ଚା ଖାଲି ପ୍ରଶଂସା କଲା ତାହେଲେ ତାକୁ ଚାଟୁଦାର ବା ଭୁଲ କହିଲେ ବି ଭୁଲ ହବ ନାହିଁ, ନା କିସ କହୁଛ? ତେଣୁ ଆମର ମୟୂରଭଞ୍ଜିଆ ଯେହେତୁ ଆମେ ଗୋଟେ ସରଳ ଏବଂ ନିଷ୍କପଟ ଜୀବନ ଯାପନ କରୁଛୁ, ବର୍ତ୍ତମାନ ମଧ୍ୟ ସମୟ ଅଛି, ଅବଶ୍ୟ ବହୁତ କିଛିରେ ପରିବର୍ତ୍ତନ ହେଲାଣି, ଗୁଡ଼ାଏ ଏପଟ ସେପଟ ଲୋକ ହେଲେଣି, ଏପଟୁ ଆସିକି ସେପଟକୁ ସେପଟରୁ ଆସିକି ଏପଟରେ ବହୁତ ଲୋକ ରହିଲେଣି, କିନ୍ତୁ ଆମେ ଯଦି ନିଚ୍ଛୁକ ସତ କଥାଟା ଏଇଟାକୁ ଆମେ ମନେ ରଖିବା, ହଁ ଯେମିତି ଭଗବାନ କହିଛନ୍ତି ଯୋଉଟା ଅପ୍ରିୟ ସତ୍ୟ କଥା ସେଟା ହଠାତ୍ କହିବାନି, ତାକୁ ବୁଲେଇ ବାଲେଇକି କହିବା ସେଟା ଅଲଗା କଥା, କିନ୍ତୁ ପ୍ରକୃତରେ ଯୋଉଟା ଆମର ଭୁଲ ସେଟା ଭୁଲ ସାମ୍ନାସାମ୍ନି ଦର୍ଶାଇବା କଥା, ଆଉ ଠିକ ଯୋଉଟା ସେଟା ବି କହିବା କଥା, ନା କିସ କହୁଛ?
1: ତେଣୁକରି କଥାରେ ଅଛି, କଥା କହି ଜାଣିଲେ ସୁନ୍ଦର, ମଥା ବାନ୍ଧି ଜାଣିଲେ ସୁନ୍ଦର।
0: ହଉ, କଥାବାର୍ତ୍ତାକୁ ଆଗେଇବା, ତେବେ ଆସ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ସ୍ମରଣ କରିବା, ତାପରେ କଥାବାର୍ତ୍ତା ଆଗେଇବା। ଆଉ
1: ହଉ ତାହେଲେ।
2: ଦିନ

0: ଅଧିକାଂଶ ଲୋକଙ୍କ ପାଖରେ ହେଇଯାଉଛି ନାଇଁ କି?
1: ହଁ, କାରଣ ଆମର ଯେଉଁ ଖାଦ୍ୟ ଆଉ ଆମର ଯେଉଁ ଚଳଣି ଏବଂ ଆମର ଯେଉଁ ରୋଜଗାର ଆମର ଯେଉଁ ବ୍ୟସ୍ତତା ଆକୁ ନେଇକି ମୁଁ ଭାବୁଛି ବୋଧେ ଏସବୁ ରୋଗ ଆପେ ଆପେ ବୋଧେ ହେଇଯାଉଛି।
0: କିଛି ନଥିଲେ ମଧ୍ୟ ଯେଉଁମାନେ ଜାଣିଛନ୍ତି ଯେ ହଁ ଲକ୍ଷଣ ଜାଣୁଛନ୍ତି ବା ଯଦି ନିୟମିତ ଭାବରେ ଡାକ୍ତରୀ ପରୀକ୍ଷା କରାଉଛନ୍ତି ସେମାନେ ଜାଣୁଛନ୍ତି ଯେ ହଁ ଟିକେ ବ୍ଲଡ୍ ପ୍ରେସର ହେଲାଣି ଆଉ ଔଷଧ ଖାଇବା ଦରକାର। ନିୟମିତ ଔଷଧ ଖାଇଲେ ପକ୍ଷାଘାତରୁ ସେମାନେ ରକ୍ଷା ପାଇପାରିବେ ନାଇଁ କି?
1: ହଁ,
0: ଆଉ ଯଦି ହଠାତ୍ରେ ବାହାରିଲା ତାହେଲେ ଗୋଟେ ଅଙ୍ଗ ଅଚଳ ହେଇଯାଉଛି, ମାନେ ବାଁ ପଟ ହଉ କି ଡାହାଣ ପଟ ହଉ ଗୋଟେ ପଟେ ଯଦି ଅଚଳ ହେଇଗଲା ତାହେଲେ ତ ବହୁତ ଗୁଡ଼ାଏ ଜିନିଷ ଅସୁବିଧା ହେଇଯିବ ନାଇଁ କି? କାମ ଦାମ ରୋଜଗାର ସବୁଥିରେ ବ୍ୟାଘାତ ହେଇଯିବ
1: ନିଶ୍ଚିତ।
0: ତେଣୁ ପକ୍ଷାଘାତ ସମ୍ପର୍କରେ ଆମେ ଜାଣିବା ଡାକ୍ତର କିଶୋର କୁମାର ପଣ୍ଡା ସେ କହୁଛନ୍ତି ଯଦି ଗୋଟେ ଲୋକକୁ ହଠାତ୍ରେ ପକ୍ଷାଘାତ ହେଇଗଲା ତାର ଚିକିତ୍ସା ପାଇଁ ଆମେ କେମିତି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ବା କିସ କିସ କରିବା ସେ ବିଷୟରେ ତାଙ୍କଠୁ ଶୁଣିବା। ଆଉ ଗାଁ ଫାଁରେ ଯେମାନେ ସବୁ ଅଛନ୍ତି ବିଭିନ୍ନ ତୁଟକା ମୁଟକା କରୁଛନ୍ତି ତାଙ୍କ ପାଖକୁ ନ ଯାଇ ଆଗେ ସିଧା ଡାକ୍ତରଖାନାକୁ ନେଇଯିବା।
1: ହଁ, ଏଥିପ୍ରତି ଆମେ ସମସ୍ତେ ସଜାଗ ରହିବା। ଯେକୌଣସି ଦେହ ପା ବିଷୟରେ ଆମର ଯଦି ଅଡୁଆ ହେଲା ତାହେଲେ ସଙ୍ଗେ ସଙ୍ଗେ ଆମେ ନିକଟସ୍ଥ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଖାନା ମାନଙ୍କରେ ଔଷଧ ରହିଛି ଏବଂ ଆମେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଲେ ଆମ ଦେହ ଭଲ ହେଇଯିବ।
2: ସାର୍ ନମସ୍କାର।
3: ଆଜ୍ଞା ନମସ୍କାର।
2: ଏଇ ଯୋଉ ରକ୍ତଚାପ ଯୋଗୁ ହଉ ବା ଯେକୌଣସି କାରଣ ଯୋଗୁ ପକ୍ଷଘାତ ରୋଗରେ ଆମ ରୋଗୀ ପଡୁଛନ୍ତି କୋଉ କୋଉ ବିଶେଷ ଦିଗ ପ୍ରତି ଆମେ ଧ୍ୟାନ ଦେବା ଦରକାର?
3: ଆଜ୍ଞା, ତତ୍କ୍ଷଣାତ୍ ଆମେ ଯୋଉ ପ୍ରକାରର ପଦକ୍ଷେପ ନେବା ଉଚିତ ବା ପ୍ରାଥମିକ ଉପଚାର କଣ କରିବା ଉଚିତ, ଆମର କୋଉ ଭଳିଆ ଆମେ ଯୋଜନା କଲେ ଆମେ ଯଥାସମ୍ଭବ ଅଧିକ ଉପକାର ପାଇପାରିବା ସେ ହେଉଛି ଆମର ଆଲୋଚନାର ବିଷୟବସ୍ତୁ। ତେଣୁ ଆମେ ସାଧାରଣ ସର୍ବସାଧାରଣ ଅର୍ଥେ ଜାଣିବା ଉଦ୍ଦେଶ୍ୟରେ କହି ରଖିବା ଉଚିତ ଯେ ପକ୍ଷାଘାତ ପ୍ରାୟତଃ ଦେହର ଅର୍ଦ୍ଧେକ ଅଂଶ ଯେଉଁ ଅଚଳ ହେଇଯାଏ, ଆମେ ଗୋଡ଼ ହାତ ହଲେଇ ପାରୁନା, ସେଇ ଯେଉଁ ଆମେ ଯେଉଁଟାକୁ ପକ୍ଷାଘାତ ବା ପାରାଲିସିସ୍ ବୋଲି କହୁ ସେଇଟା ହେଉଛି ଉଚ୍ଚ ରକ୍ତଚାପ ରୋଗର ଗୋଟେ ଜଟିଳ ପରିପ୍ରକାଶ। ଆମେ ପ୍ରାୟତଃ ଜାଣୁ ଯେ ଯେଉଁମାନେ ନିୟମିତ ଔଷଧ ଖାଆନ୍ତି ନାହିଁ ବା ଖାଇଥିଲେ ବି ମଝିରେ ମଝିରେ ତାକୁ ଯାଇକିରି ପରୀକ୍ଷା କରନ୍ତି ନାହିଁ, କାରଣ ଧରନ୍ତୁ ଆମେ ଗୋଟେ ଔଷଧ ଖାଇ ଚାଲିଛେ 10 ବର୍ଷ 12 ବର୍ଷ 15 ବର୍ଷ ଗୋଟେ ମନରେ ଭାବିନି ଯେ ହଁ ଏଇଟା ତ ଖାଉଛି, ଥରେ ଯାଇଥିଲି ମାପିଥିଲି ଠିକ୍ ଥିଲା ତେଣୁ ଆଉ କାହିଁକି ଯିବି, ଏତେ ଥର କାହିଁ ଯିବି। କିନ୍ତୁ ଆପଣମାନେ ଜାଣି ରଖିବା ଉଚିତ ବୟସ ବଦଳିବା ସଙ୍ଗେ ଆମର ଜୀବନଶୈଳୀ ବଦଳିବା ସଙ୍ଗେ ଆମର ଦେହ ଭିତରର ପରିବେଶ ମଧ୍ୟ ବଦଳିଯାଏ। ଆମେ ସେ ଗୋଟିଏ ଔଷଧ ପ୍ରାଥମିକ ଅବସ୍ଥାରେ ଖାଇଥିଲେ ସେତେବେଳେ ଠିକ୍ ରହୁଥିଲା ତା ବୋଲି ଯେ ସେଟା ଜୀବନସାରା ସେଇ ଔଷଧଟାରେ ଠିକ୍ ରହିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଆପଣମାନେ ସେଇ ଔଷଧ ଖାଇବା ସତ୍ତ୍ୱେ ମଧ୍ୟ ନିୟମିତ ବ୍ୟବଧାନରେ ଭାବି ରଖନ୍ତୁ ଯେ ମାସକୁ ଥରେ ଆମେ କହିବୁ ଯେ ଥରେ ମାପି ନେବା ଉଚିତ, ସେ ଆପଣ ଡାକ୍ତରଖାନା ଯାଇ ମାପନ୍ତୁ ବା ଆଜିକାଲି ସହଜଲବ୍ଧ ଉପକରଣ ମିଳୁଛି ଡିଜିଟାଲ ବ୍ଲଡ୍ ପ୍ରେସର ମେସିନ, ତାକୁ ଆଣି ଘରେ ମପି ପାରନ୍ତି ନିଜେ ନିଜେ। ତେଣୁ ଠିକ୍ ଭାବରେ ହଉଥିଲେ ପ୍ରାୟତଃ ହେବାର ସମ୍ଭାବନା ନାହିଁ, ଆମେ ସେଇ କ୍ଷେତ୍ରରେ ଅସୁବିଧାରେ ପଡ଼ୁ ଯେତେବେଳେ ଔଷଧ ଖାଉନା ବା ଅତ୍ୟଧିକ ଓଭର କନଫିଡେନ୍ସ ଗୋଟେ ଇଏ ହେଇଯାଇଥାଏ ଯେ ଆମେ ହଁ ଖାଉଛେ ଅର୍ଥ ଠିକ୍ ରହୁଥିବ। ହଁ ହେଲା, ବର୍ତ୍ତମାନ ଆମେ ଭାବନ୍ତୁ ଯେ ଗୋଟେ ଦୁର୍ଘଟଣା ବଶତଃ ସେ ଯେକୌଣସି କାରଣ ହଉ ଗୋଟେ ପକ୍ଷାଘାତର ଶିକାର ହେଲେ, ଆମ ଘରେ ଜଣେ କେହି ହେଲେ, ଆମେ ତତ୍କ୍ଷଣାତ୍ କ'ଣ କରିବା ଉଚିତ? ତତ୍କ୍ଷଣାତ୍ ଗୋଟେ ପାଖ ଡାକ୍ତରଖାନା ଯେଉଁଠି ରୋଗୀ ରଖିକି ଚିକିତ୍ସା କରିବାର ବ୍ୟବସ୍ଥା ଥିବ, ଅର୍ଥାତ୍ ଗୋଟେ ବେଡେଡ୍ ହସ୍ପିଟାଲ ଯେଉଁଠି ଡାକ୍ତର ରହୁଥିବେ ନର୍ସ ରହୁଥିବେ ବା ଶଯ୍ୟା ଥାଇକିରି ରୋଗୀ ରଖିକିରି 24 ଘଣ୍ଟା ଚିକିତ୍ସା ବ୍ୟବସ୍ଥା ହୋଇପାରୁଥିବା ଭଳିଆ ସୁବିଧା ଥିବା ଡାକ୍ତରଖାନାକୁ ଆମେ ନେଇଯିବା, ଯେଉଁଠି କିଛି ଦିନ ତାଙ୍କୁ ଡାକ୍ତର ରଖିବେ, ପ୍ରାଥମିକ ଭାବରେ ସାଲାଇନ୍ ଦେବେ, ଯେହେତୁ ସେ ଖାଇପାରିବେ ନାହିଁ, ହୁଏତ ସେ ଅଚେତ ଥାଇପାରନ୍ତି ବା ଅର୍ଦ୍ଧଚେତନ ଥାଇପାରନ୍ତି, ସେଲାଇନ୍ ଏବଂ ଆବଶ୍ୟକୀୟ ଔଷଧ ଇଞ୍ଜେକ୍ସନ୍ ସବୁ ଦେବେ ଏବଂ କିଛି ଦିନ ରଖିଲା ପରେ ଧୀରେ ଧୀରେ ସେ ଉନ୍ନତି ପ୍ରକାଶ କରନ୍ତି ଏବଂ ତାପରେ ଯେ ଥରେ ପକ୍ଷାଘାତ ହେଲେ ଯେ ଜୀବନ ସାରା ପକ୍ଷାଘାତ ରହିଯିବ ସେମିତି କାରଣ ନାହିଁ, ତ ସେଇଟା ନିର୍ଭର କରେ ଆମ ଭିତରର ମସ୍ତିଷ୍କ କେତେ ଆଘାତ ହେଇଛି ଏବଂ ସେଇଟା ପ୍ରାଥମିକ ଅବସ୍ଥାରେ ନିର୍ଭୁଲ ଭାବରେ କହିବା ଠିକ୍ ହେଇନଥାଏ। ମସ୍ତିଷ୍କ ସ୍କାନିଂ ବା ସିଟି ସ୍କାନିଂ କରିବା ଫଳରେ ଆମେ ହୁଏତ ଗୋଟେ ଅନୁମାନ ଲଗେଇ ପାରୁ ଯେ ୟାର ଟିକେ ବେଶୀ କ୍ଷତି ହେଇଛି ବା ମଧ୍ୟମ କ୍ଷତି ହେଇଛି, କିନ୍ତୁ ସମୟକ୍ରମରେ କିଛି ସପ୍ତାହ ବ୍ୟବଧାନରେ ଯାଇକି ଜଣାପଡ଼ିବ ଯେ ତାଙ୍କର କ'ଣ ଉପକାର ହେଲା। ଆମେ ପ୍ରାୟତଃ ଦେଖୁ ଯେ ଲୋକଙ୍କର ଚେତା ଫେରିଆସେ, ଲୋକ ସ୍ପର୍ଶ ଶକ୍ତି କମ୍ ବହୁତ ଅନୁଭବ କରନ୍ତି ଏବଂ ଧୀରେ ଧୀରେ ଯେଉଁ ଗୋଡ଼ ହାତଟା ପୁରା ଅଚଳ ହେଇଯାଇଥାଏ କିଛି ମାତ୍ରାରେ ଆଙ୍ଗୁଳି ହଲେଇବା ଟିକେ ହଲେଇବା ଟିକେ ଟେକିବା ହୁଏତ କରନ୍ତି। ପ୍ରାୟ ଆମେ ଦେଖିଛୁ ବହୁତ କମ୍ ଲୋକ ଥାଆନ୍ତି ଯେଉଁମାନେ ମାନେ ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇ ରହିଯାଆନ୍ତି, ପ୍ରାୟତଃ ଟିକେ ଟିକେ ଉନ୍ନତି ହୁଏ ଏବଂ ଆମେ ଉନ୍ନତି ଜାଣିବା ପାଇଁ ଆମର ଡାକ୍ତରୀ ବିଦ୍ୟାରେ ଆମେ 6-12 ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରୁ। 12 ସପ୍ତାହ ଅର୍ଥାତ୍ 3 ମାସ ସୁଦ୍ଧା ଆମେ ସଠିକ୍ ଜାଣିପାରିବା ଯେ ତାଙ୍କର କେତେ ଉନ୍ନତି ହେଲା, ତା ଭିତରେ ଯାହା ନହେଲା ପ୍ରାୟତଃ ଆଉ ତାପରେ ହୁଏ ନାହିଁ, କାରଣ ଯେଉଁ

ବଡ଼ାଇ ବୁଝିଲ ନା, ଆମେ ଦେଖୁଛେ ପ୍ରାୟ ଯେଉଁମାନଙ୍କର 40 ବା ତଦୁର୍ଦ୍ଧ ହେଲେଣି, ଆଜିକାଲିକା ସମୟରେ ଆମେ ଯେମିତି ବ୍ୟସ୍ତବହୁଳ ରହୁଛେ, ଚିନ୍ତାଗ୍ରସ୍ତ ରହୁଛେ, ନିଜର ଜୀବନ ଜୀବିକା ଅର୍ଜନ ପାଇଁ ଯେତିକି ବ୍ୟଗ୍ର ରହୁଛେ, ସାଧାରଣ ଭାବରେ ରକ୍ତଚାପ ଆଉ ମଧୁମେହ ମାନେ ହାଇ ବ୍ଲଡ୍ ପ୍ରେସର ଆଉ ଡାଇବେଟିସ୍, ଏ ଦୁଇଟା ପ୍ରାୟ

0: ସ୍ନାୟୁ ଆଂଶିକ ଆଘାତ ହେଇଥାଏ, ସିଏ ଠିକ୍ ଅନୁକୂଳ ଚିକିତ୍ସା ଫଳରେ ସିଏ ଟିକେ ପୁଣି ତାଙ୍କର ଯେଉଁ ଅସୁବିଧା ଦୂର ହେଲା ଫଳରେ ସେ ପୁଣି ପୁନର୍କ୍ଷମ ହେଇପାରନ୍ତି। କିନ୍ତୁ ଯେଉଁ ସ୍ନାୟୁ ଟିକେ ନଷ୍ଟ ହେଇଯାଇଥାଏ ସେ ସ୍ନାୟୁ ପ୍ରକୃତିରେ ଆଉ ସ୍ନାୟୁ ଦ୍ୱିତୀୟ ଥର ଜନ୍ମ ହୁଏ ନାହିଁ ବା ଦ୍ୱିତୀୟ ଥର ପୁନର୍କ୍ଷମ ହୁଏ ନାହିଁ, ତେଣୁ ସେଗୁଡ଼ା କେବେ ହେଇପାରିବ ନାହିଁ। ତେଣୁ ଅନେକ ଲୋକ ଆମେ ଦେଖୁ ପୁରା କମିଯାଇଥାଏ, ଭଲ ହେଇଯାଆନ୍ତି, ଆଉ କିଛି ଲୋକ ଦେଖୁ ଆଂଶିକ ଅଚଳ ଥାନ୍ତି କିନ୍ତୁ ଗୋଟେ ବାଡ଼ି ଧରି ଚାଲିପାରନ୍ତି। ତ ସେଥିପାଇଁ ଆମକୁ ଧୈର୍ଯ୍ୟ ରଖିବାକୁ ହେବ ଏବଂ ବହୁତ ଦିନ ଯେ ଡାକ୍ତରଖାନା ରହିବା ଜରୁରୀ ନୁହେଁ, ଥରେ ସେଲାଇନ୍ ବା ଆନୁଷଙ୍ଗିକ ଔଷଧ ଦେବା ପ୍ରାୟ 5 ଦିନ 6 ଦିନ ପରେ ବା ସପ୍ତାହେ ପରେ ପ୍ରାୟତଃ ଆଉ ଦରକାର ହୁଏ ନାହିଁ। ଆମେ ସେ କ୍ଷେତ୍ରରେ ଅତି ବେଶୀରେ ନାକରେ ନଳ ଦେଇ ମଧ୍ୟ ତାଙ୍କର ଖାଇବାର ବା ଔଷଧ ଦେବାର ଉପାୟ କରିଦେଉ, ନହେଲେ ପ୍ରାୟ ଲୋକ ପାଟିରେ ଯେତିକି ଖାଇପାରନ୍ତି ବା ଯେତିକି ଔଷଧ ଖାଇ ନିଅନ୍ତି ତାଙ୍କର ଚଳିଯାଏ। ତେଣୁ ତାପରେ ଘର ଲୋକଙ୍କର ଟିକେ ଦାୟିତ୍ୱ, ପରିବାର ଲୋକଙ୍କ ଦାୟିତ୍ୱ ବଢ଼ିଯାଏ, ସେମାନେ ରୋଗୀଙ୍କର ଯତ୍ନ ଠିକ୍ ନେବା ଦରକାର, ତାଙ୍କର ଯେମିତି ଦେହ ଶୁଖିଲା ରହିବ, ସଫା ରହିବ, ଯାହାଫଳରେ ବେଡ଼ସୋର ବା ସେ ଘା ହେବ ନାହିଁ, ଏବଂ ଠିକ୍ରେ ଖାଇବେ, ଟିକେ ଧରିକିରି ଚେୟାରରେ ବସେଇବେ ଯେମିତି, ବା ଟିକେ ଆଉ ଟିକେ ଯେତେବେଳେ ତାଙ୍କର ଗୋଡ଼ ହାତରେ ଶକ୍ତି ଫେରିବ ତାଙ୍କୁ ଟିକେ ଗୋଟେ ବାଉଁଶ ବାନ୍ଧିକିରି ବା କିଏ କାନ୍ଧର ଭରା ଦେଇକି ତାଙ୍କୁ ଟିକେ ହାଲକା ହାଲକା ଚଲେଇବେ। ଏ ପ୍ରକାରର ଅନେକ ଉପଚାର କରାଯାଏ ଯେଉଁଟା ସେମାନେ ଡାକ୍ତରମାନେ କହିଦେବେ, ଆଉ ସେମାନେ ବୁଝିନେଇ ସେହି ହିସାବରେ କଲେ ତାଙ୍କର ଅନେକଟା ଉପକାର ହୁଏ। ଆଉ ଜାଣି ରଖନ୍ତୁ ଯେ ଏଥିରେ ଅପରେସନର କୌଣସି ଆବଶ୍ୟକତା ନାହିଁ, ଏବଂ ଏଇ ଭଳିଆ ଯେଉଁ ଉପଚାର ସେଇଟା ଆମର ଉପଖଣ୍ଡ ସ୍ତରୀୟ, ଜିଲ୍ଲା ସ୍ତରୀୟ ବା PSC ସ୍ତରୀୟ ଚିକିତ୍ସାଳୟରେ ମଧ୍ୟ ମିଳିପାରିବ। ଆପଣ କେଉଁ ବଡ଼ ଡାକ୍ତରଖାନା ଗଲେ ଯେ ସାଙ୍ଗେ ସାଙ୍ଗେ ସେଠି ଆଉ ଗୋଟେ କେଉଁ ପ୍ରକାରର ଅଦ୍ଭୁତ ଔଷଧ ବା ଦାମିକା ଔଷଧ ବା ଅସ୍ତ୍ରୋପଚାର କରି ଯେ ଅଧିକ ଫାଇଦା ମିଳେ ସେମିତି ନୁହଁ। ତେଣୁ ଆମେ ସେ ପ୍ରକାରର ଭୁଲ ବୁଝାମଣାର ବା ଭୁଲ ଆଶାର ଶିକାର ହେବା ନାହିଁ, କମସେ କମ୍ ପାଖ ଡାକ୍ତରଖାନା ଯାଇ ଚିକିତ୍ସା କରିବା ଏବଂ ଧୈର୍ଯ୍ୟର ସହିତ ଅପେକ୍ଷା କରିବା। ଆମେ ଅଧିକ ଅସ୍ଥିର ହେଲେ ଡାକ୍ତର ହୁଏତ କହିବେ ଯେ ଆପଣଙ୍କର ଯଦି ଭରସା କୁଳଉନି ହୁଏତ ଆପଣ ବଡ଼ ଜାଗା ଯାଆନ୍ତୁ, କିନ୍ତୁ ଆମେ ବଡ଼ ଜାଗା ଗଲେ
1: ସେଇ ଟାଇପ୍ର ବି ପରିସ୍ଥିତି ସୃଷ୍ଟି ହେଇଯାଉଛି।
0: ହଁ, ଅନେକ ଲୋକ
1: ଅଧର୍ଯ୍ୟ ହେଇଯାଉଛନ୍ତି, କେୟାର ପାଇଲୁନି,
0: ଆଉ ଯେଉଁ ଭାବୁଛନ୍ତି ଯେ ଆଜ୍ଞା ସେ ଧରନ୍ତୁ ଅନେକ ଡାକ୍ତରୀ ଚିକିତ୍ସା ଛଡ଼ା ଅନ୍ୟ କୌଣସି ପାଥିରେ ବା ଗାଁ ଗହଳିରେ କିଏ କେଉଁଠି ନିଜ ବିଦ୍ୟାରେ ଯେଉଁ କରିକିରି ଭଲ ହେଇଯାଉଛନ୍ତି, ଆପଣ ଜାଣି ରଖନ୍ତୁ ଯେ କିଛି ଚିକିତ୍ସା ନହେଲେ ମଧ୍ୟ ପ୍ରାଥମିକ ଉପଚାର ପରେ କିଛି କିଛି ଅନେକ ଲୋକଙ୍କ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୁଏ। କିଛି ଚିକିତ୍ସା ନହେଲେ, କିଛି ଔଷଧ ନ ଖାଇଲେ ମଧ୍ୟ ଯେ ବହୁତ ଗରିବ ତାର ଯତ୍ନ ନେବା ପାଇଁ କେହି ନାହିଁ, ସେ କ୍ଷେତ୍ରରେ ମଧ୍ୟ ହେଉଛି। ତେଣୁ ଆମେ ଗୋଟେ ଅତ୍ୟଧିକ ଭୁଲ ବୁଝାମଣାର ବା ଭୁଲ ଆଶାର ଶିକାର ହେବା ନାହିଁ, ଯେମିତି ଅଧିକ କିଛି ତୁଚ୍ଛା ଆଶା ରଖିବା ନାହିଁ, ସେମିତି ହେଳା ମଧ୍ୟ କରିବା ନାହିଁ। ଆମେ ପ୍ରାଥମିକ ଉପଚାର ନିଶ୍ଚୟ କରିବା, ଡାକ୍ତରଖାନାରେ କିଛି ଦିନ ରଖିବା, ତାପରେ ଯାହା ଯାହା ଦରକାର ତାଙ୍କୁ ଘରେ ଯତ୍ନ ନେଲେ ଯେତିକି ଉନ୍ନତି ହେବା କଥା ସେ ସମୟ ଠିକ୍ ସମୟରେ ସେ ହେବ।
1: ଆୟୁର୍ବେଦ ଚିକିତ୍ସା ମଧ୍ୟ ଏଇ କ୍ଷେତ୍ରରେ ଟିକେ ସାହାଯ୍ୟ କରିପାରେ,
0: ତଥାପି ମୋ କହିବା ମତରେ ଯଦି ଆପଣ ଶିକ୍ଷିତ, ଯେକୌଣସି ସେ ହୋମିଓପାଥି ହଉ ଆୟୁର୍ବେଦିକ ହଉ, ଆପଣ ଯଦି ଶିକ୍ଷିତ ଡାକ୍ତରଙ୍କ ପାଖକୁ ଯିବେ ସେ ତାଙ୍କ ବିଦ୍ୟାରେ ଯାହା ବି ଥିବ ସେ କହିବେ। ତେଣୁ କେବଳ ମୋର ଏତିକି ନିବେଦନ ରହିବ, ଆପଣ ଯେଉଁ ପାଥିରେ ବି ଯାଆନ୍ତୁ ଆପଣ ଜଣେ ଶିକ୍ଷିତ ଲୋକଙ୍କ ପାଖକୁ ଯାଆନ୍ତୁ। ଆପଣ ଆୟୁର୍ବେଦିକ ଡାକ୍ତରଖାନା ଅଛି, ଆୟୁର୍ବେଦିକ କଲେଜ ଅଛି, ହୋମିଓପାଥି ଡାକ୍ତରଖାନା ଅଛି, ତେଣୁ ଆପଣ ଯଦି ଯିବା ପାଇଁ ଚାହୁଁଛନ୍ତି ଯେଉଁଥିରେ ବିଶ୍ୱାସ, ଆପଣଙ୍କ ବିଶ୍ୱାସକୁ ଆମେ ଆଘାତ ପହଞ୍ଚାଇବା ଉଚିତ ନୁହଁ, କିନ୍ତୁ ଆପଣ ସେଇଭଳିଆ ଶିକ୍ଷିତ ଡାକ୍ତରଙ୍କ, ହୋମିଓପାଥି ଡାକ୍ତର ବା ଆୟୁର୍ବେଦିକ ଡାକ୍ତରଙ୍କ ପାଖକୁ ଯାଇକି ଚିକିତ୍ସା ହୁଅନ୍ତୁ।
1: କିନ୍ତୁ ବଡ଼ କଥା ଯେଉଁଟା ଆପଣ କହିଲେ ଯେ ନିଶ୍ଚିତ ଭାବରେ ଆମକୁ ଟିକେ ଧୈର୍ଯ୍ୟ ରଖିବାକୁ ହେବ, ଏବଂ ଆମେ ରୋଗୀକୁ ସେଇଭଳିଆ ପରିବେଶ ମଧ୍ୟ ରୋଗୀ ପାଇଁ ରଖିବା, ଏବଂ ପାଖାପାଖି ଯେଉଁ ହସ୍ପିଟାଲ ରହିଛି ସେଇ ହସ୍ପିଟାଲରେ ମଧ୍ୟ ଆମେ ଟ୍ରିଟମେଣ୍ଟ କରେଇକି ଯେଉଁ ହିସାବରେ ରୋଗୀକୁ ଭଲ ପାଇଁ ଆଶା କରୁଥିବା ଆମେ ସେଇ ଆଶାନୁରୂପ ଫଳ ମଧ୍ୟ ଆମକୁ ମିଳିପାରେ।
0: ଆଜ୍ଞା,
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର ଆଜ୍ଞା।
2: ହଉ, ଗୁଡ଼ାଏ କଥା ଆଲୋଚନା ହେଲା, ସମୟ ଅଛି, ତେବେ ଆସ ଗୋଟେ ଝୁମର ଗୀତ ଶୁଣିବା ଆଉ।

0: ଆମର ଚାଷୀ ଭାଇ ଭଉଣୀମାନେ ତଥା ଶ୍ରୋତା ବନ୍ଧୁମାନେ ଆମର ଚାଷବାସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଦଉଛନ୍ତି। ତେବେ କଥା ହଉଛି ଠିକ ଭାବରେ ଟିକେ ଠିକଣା ଲେଖିବେ, ଗୋଲ ଗୋଲ ଅକ୍ଷରରେ ଲେଖିବେ, ଆମେ ଯେମିତି ଠିକରେ ପଢିପାରିବା। ତେବେ ଆମ ପାଖକୁ ଯେତିକି ଚିଠି ଆସେ ଆମେ ସବୁ ଚିଠି ଗୁଡିକ ପଢିଥାଉ, ତେଣୁ ଦୟାକରି ଠିକ ଭାବରେ ଆମକୁ ଚିଠିଟିଏ ଦେବେ।
1: ଆଉ ଚିଠି ଲେଖିବା ଠିକଣା ହଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
0: ତେବେ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ନମସ୍କାର ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ମାନବ ସଭ୍ୟତାର ଆରମ୍ଭରୁ ମନୁଷ୍ୟ ତାର ପରିବେଷ୍ଟନୀର ଏକ ଅଂଶ ରୂପେ ବିବେଚିତ ହୋଇଆସିଛି। ସଜୀବକୁ ଘେରି ରହିଥିବା ପ୍ରାକୃତିକ ଅବସ୍ଥିତିକୁ ଆମେ ପରିବେଶ ବୋଲି କହିଥାଉ, ଯାହା ମନୁଷ୍ୟର ବୁଦ୍ଧି, ବିକାଶ ଏବଂ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ। ଋତୁଚକ୍ରର ପରିବର୍ତ୍ତନ ସହ ବଦଳୁଥିବା ପୃଥିବୀର ପରିବର୍ତ୍ତନ ଦ୍ୱାରା ମାନବ ସଭ୍ୟତା ପ୍ରଭାବିତ ହେଉଛି। ସେଥିପାଇଁ ପରିବେଶ ସଂକ୍ରାନ୍ତୀୟ ମୂଲ୍ୟବୋଧ ବା ଏନ୍ଭାୟରନମେଣ୍ଟାଲ ଏଥିକ୍ସ ପ୍ରତ୍ୟେକଙ୍କର ରହିବା ଉଚିତ। ଶ୍ରୋତାବନ୍ଧୁ, ଆଜି ଆମେ ଆଲୋଚନା କରିବା ପରିବେଶ ସଂକ୍ରାନ୍ତୀୟ ଆଇନ ସମ୍ପର୍କରେ। ଏଥିରେ ଆମେ ପରିବେଶ ସୁରକ୍ଷା ଓ ଭାରତୀୟ ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା। ବିଜ୍ଞାନର ଅସତ୍ ବ୍ୟବହାର ଓ ସର୍ବୋଚ୍ଚ ମୁନାଫା ଅର୍ଜନ ପାଇଁ ଖଣିଜ ସମ୍ପଦର ବ୍ୟବହାର ଓ ପରିବେଶ ପ୍ରତି ଧ୍ୟାନ ନ ଦେଇ ଶିଳ୍ପାୟନ ଗଢ଼ି ଉଠିବା ଫଳରେ ବିଶ୍ୱସ୍ତରରେ ପରିବେଶ ପ୍ରଦୂଷଣର ମୁକାବିଲା ପାଇଁ ବିହିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ଆନୁକୂଲ୍ୟରେ 1972 ମସିହାରେ ପୃଥିବୀର

0: 113 ଦେଶର ପ୍ରତିନିଧି ଷ୍ଟକହୋମଠାରେ ଏକ ମିଳିତ ଘୋଷଣାନାମା ପ୍ରସ୍ତୁତ କରିଥିଲେ। ଏହି ସମ୍ମିଳନୀରେ କୁହାଯାଇଥିଲା, ମଣିଷର ପରିବେଶର ସୁରକ୍ଷା ଓ ବିକାଶ ହେଉଛି ଏକ
1: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଅକେଲେ ହମ୍ ଅକେଲେ ତୁମ୍ କଥା ଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଆଖି ଓସେ ଗୁଲି ମାରେ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ସୋନୁ ନିଗମ ଏବଂ ଜସ୍ପିନ୍ଦର ନାରୁଲା।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଏଥର ଗୀତଟି ନେଇଛୁ, ଦାଗ୍ ଦି ଫାୟାର କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ଯଶ୍ପିନ୍ଦର ନାରୁଲା ଏବଂ ଅନୁରାଧା ପଡ଼ୱାଲ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ଖୁବସୁରତ କଥାଚିତ୍ରରୁ, କଣ୍ଠ ଅଭିଜିତ ଏବଂ ନିର୍ଜା ପଣ୍ଡିତ।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ। କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ହଁ ଭାଇ କାହାର ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ

0: 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଯେଠେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ହେତେ ସୁବିଧା
2: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା ମେନ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ପ୍ରଭାବିତ କରିଥାଏ ଋତୁଚକ୍ରର ପରିବର୍ତ୍ତନ ସହ ବଦଳୁଥିବା ପୃଥିବୀର ପରିବର୍ତ୍ତନ ଦ୍ୱାରା ମାନବ ସଭ୍ୟତା ପ୍ରଭାବିତ ହେଉଛି। ସେଥିପାଇଁ ପରିବେଶ ସଂକ୍ରାନ୍ତୀୟ ମୂଲ୍ୟବୋଧ ବା ଏନ୍ଭାୟରନମେଣ୍ଟାଲ ଏଥିକ୍ସ ପ୍ରତ୍ୟେକଙ୍କର ରହିବା ଉଚିତ। ଶ୍ରୋତା ବନ୍ଧୁ, ଆଜି ଆମେ ଆଲୋଚନା କରିବା ପରିବେଶ ସଂକ୍ରାନ୍ତୀୟ ଆଇନ ସମ୍ପର୍କରେ। ଏଥିରେ ଆମେ ପରିବେଶ ସୁରକ୍ଷା ଓ ଭାରତୀୟ ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା। ବିଜ୍ଞାନର ଅସତ୍ ବ୍ୟବହାର ଓ ସର୍ବୋଚ୍ଚ ମୁନାଫା ଅର୍ଜନ ପାଇଁ ଖଣିଜ ସମ୍ପଦର ବ୍ୟବହାର ଓ ପରିବେଶ ପ୍ରତି ଧ୍ୟାନ ନଦେଇ ଶିଳ୍ପାୟନ ଗଢ଼ି ଉଠିବା ଫଳରେ ବିଶ୍ୱସ୍ତରରେ ପରିବେଶ ପ୍ରଦୂଷଣର ମୁକାବିଲା ପାଇଁ ବିହିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ଆନୁକୂଲ୍ୟରେ 1972 ପୃଥିବୀର 113 ଦେଶର ପ୍ରତିନିଧି ଷ୍ଟକହୋମଠାରେ ଏକ ମିଳିତ ଘୋଷଣାନାମା ପ୍ରସ୍ତୁତ କରିଥିଲେ। ଏହି ସମ୍ମିଳନୀରେ କୁହାଯାଇଥିଲା, ମଣିଷର ପରିବେଶର ସୁରକ୍ଷା ଓ ବିକାଶ ହେଉଛି ଏକ ମୁଖ୍ୟ ବିଷୟ, ଯାହା ସାରା ବିଶ୍ୱର ଜନସାଧାରଣଙ୍କର ଅର୍ଥନୈତିକ ପ୍ରଗତି ଓ ସୁସ୍ଥତା ସହିତ ସମ୍ପର୍କିତ। ସେଥିପାଇଁ ମଣିଷର ପରିବେଶର ସୁରକ୍ଷା ଓ ଏହାର ବିକାଶ ସମସ୍ତ ଦେଶର ସରକାର ଓ ନାଗରିକଙ୍କ କର୍ତ୍ତବ୍ୟ। ଶ୍ରୋତାବନ୍ଧୁ, ଏହି ସମ୍ମିଳନୀ ପରେ ଜାପାନରେ ପ୍ରଥମେ ପରିବେଶ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇଥିଲା ଏବଂ ପରେ ଜର୍ମାନୀ, ହଙ୍ଗେରୀ, ପର୍ତ୍ତୁଗାଲ, ସ୍ପେନ୍ ପ୍ରଭୃତି ଦେଶମାନଙ୍କରେ ଏ ସଂକ୍ରାନ୍ତୀୟ ଆଇନମାନ ପ୍ରଣୀତ ହୋଇଥିଲା ଏବଂ ସେହି ସମୟରେ ଭାରତରେ ମଧ୍ୟ ପରିବେଶ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ହେଲା। ପ୍ରଥମେ ଭାରତରେ ହିଁ ସମ୍ବିଧାନ ସଂଶୋଧନ କରାଯାଇ ରାଷ୍ଟ୍ର ଓ ଜନସାଧାରଣଙ୍କ ଉପରେ ପରିବେଶ ସୁରକ୍ଷା ଭାର ଦିଆଗଲା। ତେବେ ଶ୍ରୋତାବନ୍ଧୁ, ପରିବେଶ ସୁରକ୍ଷା ବା ଏନ୍ଭାୟରନମେଣ୍ଟାଲ ପ୍ରୋଟେକ୍ସନ ଓ ଭାରତୀୟ ସମ୍ବିଧାନ ଇଣ୍ଡିଆନ କନଷ୍ଟିଟ୍ୟୁସନ ବିଷୟରେ ଆସନ୍ତୁ ଆଲୋଚନା କରିବା। ପ୍ରଦୂଷଣର ସୃଷ୍ଟି ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଶିଳ୍ପ ସଭ୍ୟତାର ଅଗ୍ରଗତି ଯୋଗୁଁ ଏହା ଅତି ଭୟଙ୍କର ରୂପ ନେବାକୁ ଯାଉଛି। ସେଥିପାଇଁ 1976 ଭାରତୀୟ ସମ୍ବିଧାନରେ ସନ୍ନିବେଶିତ କରାଯାଇଥିବା 42ତମ ସମ୍ବିଧାନ ସଂଶୋଧନ ଜରିଆରେ ପରିବେଶ ସୁରକ୍ଷା ପାଇଁ 2 ଅନୁଚ୍ଛେଦ କରାଯାଇଛି। ସେଥିମଧ୍ୟରୁ ପ୍ରଥମଟି 48 କ, ଏହି ଅନୁଚ୍ଛେଦରେ ଦେଶର ପରିବେଶ ସୁରକ୍ଷା, ଜଙ୍ଗଲ ତଥା ବନ୍ୟପ୍ରାଣୀଙ୍କର ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ରାଷ୍ଟ୍ର ପ୍ରଯତ୍ନ କରିବା କଥା ଉଲ୍ଲେଖ ରହିଛି। ଏଥିପାଇଁ ରାଷ୍ଟ୍ର ଆବଶ୍ୟକ ଆଇନ ପ୍ରଣୟନ କରିପାରିବେ ଏବଂ ଦ୍ୱିତୀୟରେ 51 କ ଅନୁଚ୍ଛେଦରେ ପ୍ରକୃତି ବକ୍ଷରେ ଥିବା ଜଙ୍ଗଲ, ହ୍ରଦ, ନଦୀ ତଥା ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ବୋଲି ଘୋଷଣା କରାଯାଇଛି।

ତେବେ ପରିବେଶ ସୁରକ୍ଷା ନିମନ୍ତେ ବିଚାର ବିଭାଗର ଭୂମିକା ବିଷୟରେ ଜାଣିବା। ଅନୁଚ୍ଛେଦ 21 ବା ଆର୍ଟିକିଲ 21 ଅନୁଚ୍ଛେଦରେ ଭାରତର ପ୍ରତ୍ୟେକ ନାଗରିକର ସୁସ୍ଥ ଜୀବନ ଧାରଣ କରିବାର ଅଧିକାର ଏବଂ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସେହିପରି ଅନୁଚ୍ଛେଦ 32 ଅନୁସାରେ ପରିବେଶ ସୁରକ୍ଷା ସମ୍ପର୍କିତ ରିଟ୍ ପିଟିସନ୍ ମଧ୍ୟ ଗ୍ରହଣ କରାଯାଇଛି ଏବଂ 372 ଅନୁଚ୍ଛେଦରେ ପ୍ରଦୂଷଣ ସମ୍ବନ୍ଧୀୟ ମାମଲାଗୁଡ଼ିକର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବା ସମୟରେ ଯୁକ୍ତିଯୁକ୍ତ ସମାଧାନ ପାଇଁ ଅନୁମୋଦିତ ହୋଇଥାଏ। ଦେଶର ପରିବେଶର ସୁରକ୍ଷା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯଥେଷ୍ଟ ଗୁରୁତ୍ୱ ଦେଇଛି ଏବଂ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କ୍ରମେ ସମସ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟମାନଙ୍କରେ ଗ୍ରୀନ୍ ବେଞ୍ଚ ବା ସବୁଜ ଆସନ ସୃଷ୍ଟି କରାଯାଇଛି। ଏହି ବେଞ୍ଚ କେବଳ ପରିବେଶ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗର ବିଚାର କରିଥାଏ।

0: ସେଥିପାଇଁ ଦେଶର ପରିବେଶ, ବାୟୁ, ଜଳ, ଜଙ୍ଗଲ ଓ ବନ୍ୟଜନ୍ତୁମାନଙ୍କର ସୁରକ୍ଷା ପାଇଁ ଆଇନମାନ ପ୍ରଣୀତ ହୋଇଛି। ସେଥିମଧ୍ୟରୁ ପରିବେଶ ସୁରକ୍ଷା ଆଇନ ଅନ୍ୟତମ। ଏହି ପରିବେଶ ସୁରକ୍ଷା ଆଇନ 1986 ବା ଏନ୍ଭାୟରମେଣ୍ଟାଲ ପ୍ରୋଟେକ୍ସନ ଆକ୍ଟ 1986ରେ ପ୍ରଣୀତ ହୋଇଛି। 1984 ଭୋପାଳ ଗ୍ୟାସ ଦୁର୍ଘଟଣା ପରେ ବିଶେଷ ଭାବରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି 1986 ମେ ମାସ 23 ତାରିଖ ପାର୍ଲିଆମେଣ୍ଟରେ ଏହି ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନ ଅନୁସାରେ ଭାରତ ସରକାର ପରିବେଶ ପ୍ରଦୂଷଣ କରୁଥିବା ଯେକୌଣସି ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିପାରିବେ। ଏହି ଆଇନ ଅନୁଯାୟୀ ଯେକୌଣସି କାରଖାନା ପ୍ରତିଷ୍ଠାକୁ ପରିବେଶ ଦୃଷ୍ଟିରୁ ବନ୍ଦ କରିଦେଇପାରିବ। ପରିବେଶ ପ୍ରଦୂଷଣ କରୁଥିବା କାରଖାନା ପାଇଁ ସେମାନେ ନିର୍ଗତ କରୁଥିବା ଧୂଆଁ, ଜଳ ବା ଅନ୍ୟାନ୍ୟ ପଦାର୍ଥର ସୁରକ୍ଷାମାନ ନିର୍ଦ୍ଧାରଣ କରିପାରିବେ। ସେହିପରି ବାୟୁ ପ୍ରଦୂଷଣ ଓ ନିରାକରଣ ଆଇନ 1981। ଏହି ଆଇନ ଭାରତୀୟ ସମ୍ବିଧାନରେ 253 ଅନୁଚ୍ଛେଦର ଆଧାରରେ ପ୍ରଣୀତ ହୋଇଥିଲା। ଏହି ଆଇନ ଅନୁଯାୟୀ ଯାନବାହନରୁ ନିର୍ଗତ ହେଉଥିବା ଧୂଆଁରେ ଥିବା ବିଷାକ୍ତ ପଦାର୍ଥର ସୁରକ୍ଷା ସୀମା ନିର୍ଦ୍ଧାରଣ କରିବା ସଙ୍ଗେ ସଙ୍ଗେ କଳକାରଖାନାରୁ ନିର୍ଗତ ଧୂଆଁରେ ଥିବା ବିଭିନ୍ନ ମାରାତ୍ମକ ରାସାୟନିକ ପଦାର୍ଥଗୁଡ଼ିକର ମଧ୍ୟ ନିରାପଦ ସୀମା ନିର୍ଦ୍ଧାରଣ କରାଯାଇଛି। ଏହି ଆଇନ ଅନୁଯାୟୀ ପ୍ରଦୂଷଣ ରୋକିବାରେ ବିଫଳ ହେଉଥିବା ଯାନବାହନ ଓ କଳକାରଖାନାମାନଙ୍କଠାରୁ ଜରିମାନା ଆଦାୟ କରିବା, ଯାନବାହନଗୁଡ଼ିକୁ ଅଟକ ରଖିବା ଓ ଏହିଭଳି କଳକାରଖାନାକୁ ବନ୍ଦ କରିଦେବାର ଅଧିକାର ମଧ୍ୟ ସରକାରଙ୍କର ରହିଛି। ସେହିପରି ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ 1974। ଏହି ଆଇନ ଭାରତୀୟ ସମ୍ବିଧାନର 252(1) ଅନୁଚ୍ଛେଦର ଅନୁସରଣରେ ସଂସଦରେ ଅନୁମୋଦିତ ହୋଇଥିଲା। ଏହି ଆଇନ ଅନୁଯାୟୀ ଜଳ ପ୍ରଦୂଷଣର ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ସହିତ ଜଳର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ ଜଳ ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ପ୍ରତିଷ୍ଠିତ ପରିଷଦଗୁଡ଼ିକୁ କାର୍ଯ୍ୟକାରୀ କରାଇବା, ପରିଷଦମାନଙ୍କୁ ଉପରୋକ୍ତ କାର୍ଯ୍ୟ କରିବା ପାଇଁ କ୍ଷମତା ତଥା ତଦନୁଯାୟୀ କାର୍ଯ୍ୟଭାର ସମର୍ପଣ କରିବା ବିଷୟରେ ସବିଶଦ ବିବରଣୀ ଦିଆ ହୋଇଛି। ସେହିପରି ଜଙ୍ଗଲ ସୁରକ୍ଷା ଆଇନ 1980 ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା। ଏହି ଆଇନ ଅନୁସାରେ ଜଙ୍ଗଲ ଭାବରେ ଘୋଷିତ କୌଣସି ଅଞ୍ଚଳକୁ ରାଜ୍ୟ ସରକାରମାନେ ମଧ୍ୟ କେନ୍ଦ୍ର ସରକାରଙ୍କର ବିନା ଅନୁମୋଦନରେ ଅନ୍ୟ କୌଣସି କାମରେ ବ୍ୟବହାର କରିପାରିବେ ନାହିଁ। ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ସେହିପରି ବନ୍ୟଜନ୍ତୁ ସୁରକ୍ଷା ଆଇନ, ଏହା 1972 ପ୍ରଣୟନ ହୋଇଥିଲା। ଏହି ଆଇନ ଅନୁସାରେ ସରକାର ବିଜ୍ଞପ୍ତି ଜରିଆରେ ଗୋଟିଏ ପ୍ରାଣୀକୁ ଲୁପ୍ତପ୍ରାୟ ଜୀବ ଘୋଷଣା କରିପାରିବେ ଏବଂ ବନ୍ୟପ୍ରାଣୀଙ୍କୁ କେହି ଗୃହପାଳିତ କରି ରଖିପାରିବେ ନାହିଁ କିମ୍ବା ଏହାର ବ୍ୟବସାୟ କରିବାକୁ ବେଆଇନ ଘୋଷଣା କରିପାରିବେ। ଏହି ଆଇନ ଅନୁସାରେ ବନ୍ୟପ୍ରାଣୀ ଶିକାର କରିବା ଏକ ଦଣ୍ଡନୀୟ ଅପରାଧ ଭାବରେ ପରିଗଣିତ ହୋଇଛି। ଏହି ଆଇନ ଅନୁସାରେ ଦେଶର ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ, ନ୍ୟାସନାଲ ପାର୍କ, ଚିଡ଼ିଆଖାନା ବା ଜୁ, ଅଭୟାରଣ୍ୟ, ବାୟୋସ୍ଫିୟର ରିଜର୍ଭ ମାନ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ମଧ୍ୟ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଥାନ୍ତି। ତେବେ ଶ୍ରୋତା ବନ୍ଧୁ, କେବଳ ମାତ୍ର ପରିବେଶକୁ ଭଲ ପାଇଲେ ବା ଗଛ ଲଗାଇଲେ ପରିବେଶର ପ୍ରଦୂଷଣକୁ ରୋକାଯାଇପାରିବ ନାହିଁ। ତେଣୁ ଜନସାଧାରଣ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ସୌନ୍ଦର୍ଯ୍ୟ ଜ୍ଞାନର ବିକାଶ ଘଟାଇବା ସଙ୍ଗେ ସଙ୍ଗେ ପରିବେଶ ସଂକ୍ରାନ୍ତୀୟ ମୂଲ୍ୟବୋଧ ଗଢ଼ି ତୋଳିବା ସହିତ ପ୍ରତ୍ୟେକ ମନୁଷ୍ୟ ନିଜକୁ ଏକ ବିଶାଳ, ସୁନିୟନ୍ତ୍ରିତ, ସୁପରିଚାଳିତ, ପରସ୍ପର ଉପରେ ନିର୍ଭରଶୀଳ ଓ ଗତିଶୀଳ ପରିସଂସ୍ଥାର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିଚାର କରିପାରିବା ଆବଶ୍ୟକ। ଏଥିପାଇଁ
1: ଶେଷ ହେଲା କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ, ଆକାଶବାଣୀ ବାରିପଦା। ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ଓଡ଼ିଆ ଚଳଚ୍ଚିତ୍ର ସମର ସଲିମ ସାଇମନର ଗୀତଟିଏ। କଣ୍ଠ ଦେଇଛନ୍ତି ଶେଖର ଘୋଷ।

ହିନ୍ଦୀ କଥାଚିତ୍ର କାହୋ ନା ପ୍ୟାର ହେର କେତୋଟି ଗୀତ ଶୁଣୁଥିଲେ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।